ଆକାଶବାଣୀ ରାଉରକେଲା, ଆଜି 1948 ଶତାବ୍ଦ ଆଷାଢ଼ ମାସ 3 ଦିନ, ଇଂରାଜୀ ଜୁନ୍ ମାସ 22 ତାରିଖ ସୋମବାର, 2026 ମସିହା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

ଏକ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ରାଖାଲ ଚନ୍ଦ୍ର ମହାନ୍ତିଙ୍କ କଣ୍ଠରେ ପୁରାତନ ରଚନାରୁ।

ଏକ ସୂଚନା ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏଇ ଟେଲିଫୋନ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ଅତୀଶ କୁମାର ମଜୁମଦାରଙ୍କ କଣ୍ଠରେ ପୁରାତନ ରଚନାରୁ।

ଶେଷ ହେଲା ବନ୍ଦନା ଆକାଶବାଣୀ ରାଉରକେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରରୁ।

0: ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିବେ 202ତମ ଭାଗ।
1: ଏପିସୋଡ୍ ନମ୍ବର 202।

ଶେଷ ହେଲା ଶ୍ରୀରାମ ଚରିତ ମାନସ। ଆକାଶବାଣୀ ରାଉରକେଲା, ବର୍ତ୍ତମାନ ଆସନ୍ତୁ ଶୁଣିବା ସମ୍ବଲପୁର କେନ୍ଦ୍ରରୁ ସମ୍ବଲପୁରୀ ନ୍ୟୁଜ୍ ଅଳ୍ପକ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରଙ୍କ ଦୁଇବଛର ପୂର୍ତ୍ତି ଅବସରରେ ଆଇବା 24 ତାରିଖ ବୁଧବାର ଦିନ ସାରା ରାଜ୍ୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ କରବାର, ସହରୀ ବିକାଶ ଓ ସଫଳତା ପ୍ରଦର୍ଶନ ଆଉ ଜନଭାଗିଦାରୀକେ ବଢ଼ାଇବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ଟାଉନହଲ୍ଠାରେ ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ଉପସ୍ଥିତି ହେବା। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଆଉ ଏନ୍ଏସି ମାନକେ ଏହି କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ବିଷୟବସ୍ତୁ ଉପରେ ଆଧାରିତ ଏହି ଅଭିଯାନଟି ପିଇବାର ପାନ, ପରିମଳ, ଘର, ପରିବହନ ଆଉ ଡିଜିଟାଲ ଶାସନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ପ୍ରଦର୍ଶିତ ହେବା। ଜାହାଜ ନିର୍ମାଣ କ୍ଷେତ୍ରରେ ଗୋଟିଏ ନୂଆ ନଜରିଆ ସହିତ ଭାରତ ଆଗକେ ବଢ଼ୁଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ପଶ୍ଚିମବଙ୍ଗର କୋଲକାତାଠାରେ ଗଲାକାଲି ସ୍ୱଦେଶୀ ଜ୍ଞାନକୌଶଳତି ତିଆରି 3ଟା ଯୁଦ୍ଧ ଜାହାଜକେ ନୌସେନାଥି ସାମିଲ କରବାର ସହିତ ଶ୍ରୀ ମୋଦି କହିଛନ୍, କେନ୍ଦ୍ର ସରକାର ଗଲା 12 ବର୍ଷରେ ଭିନ୍ ଭିନ୍ କ୍ଷେତ୍ରର ବହୁଟି ନୀତିଗତ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍। ନୌସେନାଥି 3ଟା ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଆଉ ଆଇଏନ୍ଏସ୍ ଅଗ୍ରୟ ସାମିଲ କରାଯାଇଛି। ତାମିଲନାଡୁର ତିରୁଭାଲୁନର ହୋଇଥିବା ଏମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍। ମୃତ ଶ୍ରମିକମାନଙ୍କର ପରିବାରକେ ମୁଖ୍ୟମନ୍ତ୍ରୀ ସମବେଦନା ଜଣାବାର ସହିତ ଆହତ ଓଡ଼ିଆ ଶ୍ରମିକମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଥି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ମୁଖ୍ୟ ସଚିବଙ୍କ ସହିତ କଥା ହୋଇକରି ଓଡ଼ିଆ ଶ୍ରମିକମାନଙ୍କର ଦରକାରୀ ଚିକିତ୍ସା ଓ ସାହାଯ୍ୟ ବାବଦେ ଆଲୋଚନା କରିଛନ୍। ଦୁର୍ଘଟଣାଗ୍ରସ୍ତ ଶ୍ରମିକ ଆଉ ସେମାନଙ୍କର ପରିବାର ଲୋକଙ୍କୁ ଦରକାରୀ ସହଯୋଗ ଯୋଗାଇ ଦେବା ଲାଗି ଓଡ଼ିଶାର 3 ଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁର ଯାଇଛନ୍। ଇତାର ସହିତ ରାଜ୍ୟ ସରକାର ତାମିଲନାଡୁ ପ୍ରଶାସନ ସାଙ୍ଗେ ନିରନ୍ତର ଯୋଗାଯୋଗ ଅଛନ୍। ଭୋଟର ତାଲିକା ସ୍ୱତନ୍ତ୍ର ସଘନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1999 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜୋରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜୋରିମାନା ରାଶି 250 ରୁ 500 ଟଙ୍କାକୁ ବୃଦ୍ଧି ହୋଇଛି। ବାରମ୍ବାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶିତ ହୋଇଥିଲା। ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91%ରୁ ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ଶିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 ମିଟର ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100 ଏବଂ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ ଆଲୋଚନା କରିଛନ୍ତି ଡକ୍ଟର ସୁଧାଂଶୁ ଶେଖର ମିଶ୍ର।
2: ଆମ ଶରୀର ମଧ୍ୟରେ ରକ୍ତ ଏକ ଆବଦ୍ଧ ପ୍ରଣାଳୀ ମଧ୍ୟରେ ପ୍ରବାହିତ ହୁଏ। ହୃତ୍ପିଣ୍ଡର ସଙ୍କୋଚନ ଯୋଗୁଁ ଧମନୀ ମଧ୍ୟ ଦେଇ ରକ୍ତ ଶରୀରର ପ୍ରତ୍ୟେକ କୋଣ ଅନୁକୋଣକୁ ପ୍ରବାହିତ ହୋଇଥାଏ। ଏହି ପ୍ରବାହ ଧମନୀର ପାର୍ଶ୍ୱବେଷ୍ଟନୀ ଉପରେ ଏକ ଚାପ ପ୍ରୟୋଗ କରିଥାଏ। ଧମନୀର ପାର୍ଶ୍ୱବେଷ୍ଟନୀର ନମନୀୟତା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସ ପାଏ, ତେଣୁ ରକ୍ତର ଚାପ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଏ। କେତେକ ଚର୍ବିଜାତୀୟ ପଦାର୍ଥ ରକ୍ତନଳୀର ଭିତର ପାଖରେ ଜମିଯିବାରୁ ରକ୍ତନଳୀର ଗୋଲେଇ ସଙ୍କୁଚିତ ହୋଇଥାଏ। ଏହିସବୁ କାରଣରୁ ରକ୍ତଚାପ ବଢ଼ିଯାଏ। ମସ୍ତିଷ୍କ ମଧ୍ୟରେ ଥିବା ଅତି ସୂକ୍ଷ୍ମ ଧମନୀ ସବୁ ଅଧିକ ଚାପ ସହି ନପାରି ଫାଟିଯାଆନ୍ତି। ମସ୍ତିଷ୍କର ସ୍ନାୟୁତନ୍ତୁ ମଧ୍ୟରେ ରକ୍ତକ୍ଷରଣ ହୁଏ ଏବଂ ଏହା ପାର୍ଶ୍ୱସ୍ଥ ସ୍ନାୟୁକୋଷ ଗୁଡ଼ିକୁ ଚିପିଦିଏ। ଯଦି ରକ୍ତକ୍ଷରଣ ଅଧିକ ହୁଏ, ଏହା ଏକ ପାର୍ଶ୍ୱର ମସ୍ତିଷ୍କକୁ ବିପରୀତ ପାର୍ଶ୍ୱକୁ ଠେଲିଦିଏ, ଯାହାଫଳରେ ମୃତ୍ୟୁ ଘଟିପାରେ। ଅନେକ ସମୟରେ ରକ୍ତ ମସ୍ତିଷ୍କ ପ୍ରକୋଷ୍ଠ ମଧ୍ୟରେ ଥିବା ମସ୍ତିଷ୍କ ସୁଷୁମ୍ନା ରସରେ ମିଶିଯାଏ, ଫଳରେ ଏହା ମସ୍ତିଷ୍କ ସୁଷୁମ୍ନା ରସର ପ୍ରବାହ ଏବଂ ସମ୍ମିଶ୍ରଣରେ ବ୍ୟାଘାତ ସୃଷ୍ଟି କରେ। ଫଳରେ ଏହା ଜମି ରହି ମସ୍ତିଷ୍କ ମଧ୍ୟରେ ଅଧିକ ଚାପ ସୃଷ୍ଟି କରେ ଏବଂ ରୋଗୀର ଆରୋଗ୍ୟ ଲାଭରେ ବାଧା ସୃଷ୍ଟି କରେ। ମସ୍ତିଷ୍କ ମଧ୍ୟରେ କ୍ଷରିତ ରକ୍ତ କ୍ରମଶଃ ସଙ୍କୁଚିତ ହୁଏ। କେତେକ ବୃହଦାକାୟ କୋଷ କ୍ଷରିତ ରକ୍ତର ଅଂଶଗୁଡ଼ିକୁ କ୍ରମେ କ୍ରମେ ଭକ୍ଷଣ କରି ସେହି ସ୍ଥାନରୁ ଅପସାରଣ କରିଥାନ୍ତି। ପ୍ରାୟ 4-6 ମାସ ମଧ୍ୟରେ ଏହା ପୂର୍ବାବସ୍ଥାର ନିକଟତର ହୁଏ। ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବର ପରିମାଣ ଓ ସ୍ଥାନ ଉପରେ ରୋଗର ଲକ୍ଷଣ ଏବଂ ଅଗ୍ରଗତି ନିର୍ଭର କରେ। ଅର୍ଦ୍ଧାଧିକ ସ୍ଥଳରେ ପୁଟାମେନ୍ ଏବଂ ନିକଟବର୍ତ୍ତୀ ଇଣ୍ଟର୍ନାଲ୍ କ୍ୟାପ୍ସୁଲ୍ରେ ରକ୍ତକ୍ଷରଣ ହୁଏ। ଟେମ୍ପୋରାଲ୍ ପ୍ୟାରାଇଟାଲ୍ ଏବଂ ଫ୍ରଣ୍ଟାଲ୍ ଲୋବ୍ର ଶ୍ୱେତ ସ୍ତରରେ ଥାଲାମସ୍, ପନ୍ସ ବା ଅନୁମସ୍ତିଷ୍କରେ ମଧ୍ୟ ରକ୍ତସ୍ରାବ ହୋଇପାରେ। ମୋଟା, ଅତିପୁଷ୍ଟ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଟ ଜଣେ ପୁରୁଷ ବ୍ୟକ୍ତି ହଠାତ୍ ଅଚେତ ହୋଇଗଲେ ମସ୍ତିଷ୍କର ରକ୍ତସ୍ରାବ ବୋଲି ସନ୍ଦେହ କରାଯାଏ। ବେଳେବେଳେ ଏହି ରକ୍ତକ୍ଷରଣ ଧୀରେ ଧୀରେ ହେଲେ ରୋଗର ଲକ୍ଷଣ ଦେଖାଦେବାକୁ ପ୍ରାୟ 24 ଘଣ୍ଟା ଲାଗିଯାଏ। ମସ୍ତିଷ୍କର ସୁପ୍ତ ଅଞ୍ଚଳର ଛୋଟ ଛୋଟ ରକ୍ତସ୍ରାବ ହେଲେ ତାହା ଜଣା ନ ପଡ଼ିପାରେ। ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବ କୃଷ୍ଣକାୟମାନଙ୍କଠାରେ ଅଧିକ ଦେଖାଯାଏ। ଏହା ସାଧାରଣତଃ ବ୍ୟକ୍ତିର ଜାଗ୍ରତ ଅବସ୍ଥାରେ ହୁଏ। ଉଚ୍ଚ ରକ୍ତଚାପ ଯେକୌଣସି କାରଣରୁ ହୋଇପାରେ, ଯଥା କିଡ଼ନୀର ରୋଗ, ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କର ଅସନ୍ତୁଳିତ କ୍ଷରଣ, ଗର୍ଭଜନିତ ବିଷକ୍ରିୟା ଅଥବା ଭୀଷଣ ଉତ୍ତେଜନା। ରକ୍ତକ୍ଷରଣ ଅଧିକ ହେଲେ ବ୍ୟକ୍ତି ଅଚେତ ହୋଇଯାଏ, ଶରୀରର ଅର୍ଦ୍ଧେକ ଅଚଳ ହୋଇଯାଏ ଏବଂ ଦେଖୁ ଦେଖୁ ଏହା ବଢ଼ିବାରେ ଲାଗେ। ଅନ୍ୟ କେତେକ ରୋଗୀ କେବଳ ମୁଣ୍ଡ ବ୍ୟଥା ବା ମୁଣ୍ଡ ଭିତରେ ଏକ ଅସାଧାରଣ ଅନୁଭୂତି ହେବାର କହନ୍ତି। କିଛି ମିନିଟ୍ ମଧ୍ୟରେ ମୁହଁ ବଙ୍କା ହୋଇଯାଏ, କଥା କହିବା ବାଧାପ୍ରାପ୍ତ ହୁଏ, ଗୋଡ଼ ଓ ହାତ ଦୁର୍ବଳ ହୋଇଯାଏ, ଆଖି ଦୁଇଟି ବିପରୀତ ଦିଗକୁ ବୁଲିଯାଏ। କ୍ରମେ କ୍ରମେ ରୋଗୀଟି ଅଚେତନ ଅବସ୍ଥା ଆଡ଼କୁ ଯାଏ। ନିଶ୍ୱାସ ପ୍ରଶ୍ୱାସର ଅନିୟମିତତା ଦେଖାଯାଏ ଏବଂ ରୋଗୀଟି ବିଚଳିତ ହୁଏ। ସେ କ୍ଷେତ୍ରରେ ମୁଣ୍ଡ ବ୍ୟଥା ନ ହୋଇ କେବଳ ହାତ ବା ଗୋଡ଼ ଦୁର୍ବଳ ହୋଇପାରେ। ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ପ୍ରାୟ ହୋଇଥାଏ। କେବଳ ଶତକଡ଼ା 10 ଭାଗ କ୍ଷେତ୍ରରେ ବାତ ମାରିପାରେ। ଅଣ୍ଟାରେ ଛୁଞ୍ଚି ଫୋଡ଼ି ମସ୍ତିଷ୍କ ସୁଷୁମ୍ନା ରସ ସଂଗ୍ରହ କରି ତାହାର ପରୀକ୍ଷା କଲେ ମସ୍ତିଷ୍କର ରକ୍ତସ୍ରାବ ହୋଇଥିବା ଜଣାପଡ଼େ। ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ ରକ୍ଷା ସମ୍ଭବ। ରକ୍ତଚାପର ନିୟନ୍ତ୍ରଣ, ଶ୍ୱାସକ୍ରିୟା, ହୃଦଯନ୍ତ୍ର ତଥା ମସ୍ତିଷ୍କ ମଧ୍ୟସ୍ଥ ଚାପର ସନ୍ତୁଳନ ଏହି ରୋଗର ଚିକିତ୍ସା ଅଟେ। କେତେକ ସ୍ଥଳରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼େ। ରକ୍ତଚାପର ଅତ୍ୟଧିକ ହ୍ରାସ ଘଟିଲେ ମସ୍ତିଷ୍କର ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ପରୀକ୍ଷା ଦ୍ୱାରା ଜଣାଯାଇଛି, ଯଦି ମସ୍ତିଷ୍କର ରକ୍ତ ସଞ୍ଚାଳନ 3 ମିନିଟ୍ରୁ ଅଧିକ ସମୟ ବନ୍ଦ ହୋଇଯାଏ, ତେବେ ସ୍ନାୟୁକୋଷ ଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ। ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ ଆଲୋଚନା କରିଥିଲେ ଡକ୍ଟର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
0: ଆକାଶବାଣୀ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଉପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତକାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ 2026କୁ ବିଶ୍ୱସ୍ତରରେ ସଫଳ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଦେଶର ବିଭିନ୍ନ ବର୍ଗର ଜନସାଧାରଣ ଯୋଗାଭ୍ୟାସରେ ଭାଗ ନେଇଥିଲେ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଶେଷ କରିବା ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବେଳେ ଇରାନର ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରଗଛି ଇରାନୀ ପ୍ରତିନିଧି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଲୋଚନାରେ କତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ତେହେରାନ ଇସ୍ରାଏଲର ଲେବାନନ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଥିବା କହିଥିବା ବେଳେ ଆମେରିକା ସମସ୍ତଙ୍କ ପାଇଁ ଏହି ପ୍ରଣାଳୀ ମୁକ୍ତ ରହିଥିବା ଦାବି କରିଥିଲା। ଉଭୟ ଦେଶ ମଧ୍ୟରେ ଗତ ସପ୍ତାହରେ 14 ବୁଝାମଣାର ପ୍ରମୁଖ ସର୍ତ୍ତ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା ପ୍ରସ୍ତାବ ରହିଥିଲା। ଆମେରିକା ଉପରାଷ୍ଟ୍ରପତି ଇରାନର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଆଣବିକ କାର୍ଯ୍ୟକ୍ରମ, ଆଞ୍ଚଳିକ ସ୍ଥିରତା ଏବଂ ହର୍ମୁଜ୍ ପ୍ରଣାଳୀ ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ, ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ଯଦି ଇରାନ ତା କାର୍ଯ୍ୟକଳାପକୁ ବନ୍ଦ ନ ରଖେ ତେବେ ପୂର୍ବଭଳି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଇରାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି, କତାର ଅଧୀନରେ ଥିବା ଆମେରିକାର $6 ବିଲିୟନ୍ କୁ ଚୁକ୍ତି ଅନୁଯାୟୀ ଇରାନକୁ ପ୍ରଦାନ କରିବାକୁ ପଡ଼ିବ।

ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜିଠାରୁ ୟୁଜିସି ନେଟ୍ ପରୀକ୍ଷା ଆୟୋଜନ କରାଯାଉଛି। କମ୍ପ୍ୟୁଟର ଆଧାରିତ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ 2 ଶିଫ୍ଟରେ ଅନୁଷ୍ଠିତ ହେବ। ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ନିମନ୍ତେ ଏହି ପରୀକ୍ଷା କରାଯାଉଛି। ଏନ୍ଟିଏ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃ ମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। ସିବିଏସ୍ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା ସିବିଏସ୍ଇ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ 62,42,00,000 ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ପକ୍ଷରୁ କୁହାଯାଇଛି ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ତାରିଖରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ ସିବିଆଇ ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15 ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-7117-1177-2331-4441-3341-1 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 158 ସ୍କୋର କରିଥିଲା। ସେଫାଳି ବର୍ମା ସର୍ବାଧିକ 31 ସ୍କୋର କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5 ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ ଟି20 ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2 ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜିର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ 4-0 ସାଉଦି ଆରବକୁ ପରାସ୍ତ କରିଛି। 2 ମ୍ୟାଚ୍ରୁ ସ୍ପେନ୍ 4 ହାସଲ କରିଥିବା ବେଳେ ସାଉଦି ଆରବ ମାତ୍ର 1 ହାସଲ କରିଛି। ଆଜି ଗ୍ରୁପ୍ ଜିରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ
ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ

0: ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ ରାଉରକେଲା ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ସୂଚନା ମୂର୍ଚ୍ଛନା। ଆଜି ଏଥିରେ ରହିଛି ଏକ ଆଲୋଚନା ବିଷୟ ରହିଛି ମାଙ୍କ ନାମରେ ଗଛଟିଏ। ଆଲୋଚନାରେ ସାମିଲ ହୋଇଛନ୍ତି ବିଷ୍ଣୁପ୍ରିୟା ବେହେରା। କାର୍ଯ୍ୟକ୍ରମ ଶୁଣିବା ତା ପୂର୍ବରୁ ଏକ ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008 ନମ୍ବରଟି ଆଉଥରେ କହିଦେଉଛି 7008 ସୂଚନାଟି ଏତିକିରେ ଶେଷ ହେଲା।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସୂଚନା ମୂର୍ଚ୍ଛନା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତାବନ୍ଧୁ, ଆଜିର ସୂଚନା ମୂର୍ଚ୍ଛନା କାର୍ଯ୍ୟକ୍ରମରେ ସ୍ଥାନ ପାଇଛି ବିଷ୍ଣୁପ୍ରିୟା ବେହେରାଙ୍କ ଆଲୋଚନା ମାଙ୍କ ନାମରେ ଗଛଟିଏ। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏବଂ ଯୋଗ ସମ୍ପର୍କିତ ସୂଚନା।

ପ୍ରଭାବଶାଳୀ ବାୟୁଶୋଧକ ଯନ୍ତ୍ର ସୂର୍ଯ୍ୟର ତାପକୁ ଗଛ ଶୋଷଣ କରି ପରିବେଶକୁ ଶୀତଳ ରଖେ। ଅଙ୍ଗାରକାମ୍ଳକୁ ଶୋଷି ଜଳବାୟୁ ପରିବର୍ତ୍ତନକୁ ମନ୍ଥର କରେ। ଏଣୁ ଗଛକୁ କୁହାଯାଏ ଜଳବାୟୁ ସନ୍ତୁଳନର ରକ୍ଷକ। ଗଛ ଓ ବର୍ଷା ମଧ୍ୟରେ ଏକ ନିଆରା ସମ୍ପର୍କ ଅଛି। ଗଛ ଜଳୀୟବାଷ୍ପ ଛାଡ଼ି ବାୟୁମଣ୍ଡଳରେ ଆର୍ଦ୍ରତା ସୃଷ୍ଟି କରିବା ଫଳରେ ମେଘ ସୃଷ୍ଟି ହୁଏ, ମେଘରୁ ବର୍ଷା ହୁଏ। ଗଛ କେବଳ ମାଟିର ରକ୍ଷକ ନୁହେଁ, ଜଳଚକ୍ରର ମଧ୍ୟ ନିୟନ୍ତ୍ରକ। ବନ୍ୟା ବାତ୍ୟା ଭୂସ୍ଖଳନ ଓ ମରୁଭୂମିକରଣକୁ ରୋକିବାରେ ଗଛର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଛ ମଧ୍ୟ ଜୈବ ବିବିଧତାର ଆଶ୍ରୟସ୍ଥଳ, ମଣିଷର ଅର୍ଥନୀତିରେ ପରମ ସହାୟକ। କୋଟି କୋଟି ଲୋକଙ୍କର ଜୀବିକା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଗଛ ଉପରେ ନିର୍ଭରଶୀଳ। ଗ୍ରାମୀଣ ଅର୍ଥନୀତିରେ ଆଜି ବି ଗଛ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଗଛ ଆମକୁ ନମ୍ରତା, ବଦାନ୍ୟତା, ଧୈର୍ଯ୍ୟ, ସହନଶୀଳତା ଓ ଅହଂକାର ଶୂନ୍ୟତା ଆଦି ଶିକ୍ଷା ଦିଏ। ତେଣୁ ଗଛ ଆମ ପାଇଁ ଜଣେ ନୈତିକ ଶିକ୍ଷକ। ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଆଲୋଚନା କରିବା ବୃକ୍ଷରୋପଣ, ବୃକ୍ଷର ଯତ୍ନ, ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲର ସୁରକ୍ଷା ସମ୍ପର୍କରେ। ବୃକ୍ଷରୋପଣ, ବୃକ୍ଷର ଯତ୍ନ, ଜଙ୍ଗଲ ସୃଷ୍ଟି ଏବଂ ଜଙ୍ଗଲର ସୁରକ୍ଷା, ଏହି ଚାରିଟି ଯାକକୁ ପରିବେଶ ଦର୍ଶନରେ କୁହାଯାଏ ଚାରିଟି ସ୍ତମ୍ଭ। ପରସ୍ପର ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବୃକ୍ଷରୋପଣ ଆମ ପାଇଁ ଆଣିଦିଏ ଏକ ଆଶାର ଆଲୋକ। ବୃକ୍ଷର ଯତ୍ନ ଆମକୁ ଶିଖାଏ ଦାୟିତ୍ୱବୋଧ। ଜଙ୍ଗଲ ସୃଷ୍ଟି ସୁଦୂର ପ୍ରସାର କରେ ଆମ ଭବିଷ୍ୟତ ଲକ୍ଷ୍ୟକୁ। ଜଙ୍ଗଲ ସୁରକ୍ଷା ଦୀପ୍ତିମନ୍ତ କରେ ଆମ ପ୍ରଜ୍ଞାକୁ। ବୃକ୍ଷରୋପଣ ହେଉଛି ଆମ କରଣୀୟର ଆରମ୍ଭ। ବୃକ୍ଷର ଯତ୍ନ ହେଉଛି ଆମ ବିକାଶ। ଜଙ୍ଗଲ ସୃଷ୍ଟିରେ ଆମକୁ ମିଳେ ପରିପୂର୍ଣ୍ଣତା। ଜଙ୍ଗଲ ସୁରକ୍ଷା ଆମକୁ ଦିଏ ପରିବେଶ ସ୍ଥାୟିତ୍ୱ। ସାଧାରଣତଃ ପରିବେଶ କଥା ଉଠିଲେ ଆମେ ବୃକ୍ଷରୋପଣ କଥା ଭାବିଥାଉ। ସରକାରୀ ବେସରକାରୀ ସ୍ତରରେ ଗଛ ଲଗାଉ, ଫଟୋ ଉଠାଇ ସମ୍ବାଦପତ୍ରରେ ଖବରଟିକୁ ପ୍ରସାରଣ କରି ଆତ୍ମସନ୍ତୋଷ ଲାଭ କରୁ। ଗଛ ବଞ୍ଚିଲା କି ମଲା ତା ସମ୍ପର୍କରେ ଖବର ରଖୁନାହୁଁ। ଏହାଦ୍ୱାରା ପରିବେଶ ସୁରକ୍ଷା ହୋଇପାରିବ କି? ଉତ୍ତରରେ ଆସିବ ନା। ବୃକ୍ଷରୋପଣ ଏକ ଲୋକ ଦେଖାଣିଆ କି ସଂଖ୍ୟାର ଖେଳ ନୁହେଁ। କେଉଁ ମାଟିରେ କି ଗଛ ଲାଗିବ, କେଉଁ ଗଛ ଭଲ ବଢ଼ିବ, ସ୍ଥାନୀୟ ପରିବେଶ ଉପରେ କେଉଁ ଗଛର କି ପ୍ରଭାବ ରହିବ ଇତ୍ୟାଦି ବିଷୟରେ ଚିନ୍ତା ଭାବନା କରି ବୃକ୍ଷରୋପଣ କରିବା ଉଚିତ। ଗଛଟିଏ ଲଗେଇବା ସହଜ, କିନ୍ତୁ ଗଛଟିର ଯତ୍ନ ନେଇ ତାକୁ ବଡ଼ କରେଇବା ଭାରି କଷ୍ଟକର ବ୍ୟାପାର। ସେଥିପାଇଁ ପରିବେଶ ଦିବସରେ, ବନ ମହୋତ୍ସବ ଦିବସରେ କିମ୍ବା ସରକାରୀ ବେସରକାରୀ ବିଭିନ୍ନ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଗଛ ଲଗାଯାଏ, କିନ୍ତୁ ଚାରା ଗଛଟିର ଉପଯୁକ୍ତ ଯତ୍ନ ନ ନେବା କାରଣରୁ ଅଧିକାଂଶ ଗଛ ନଷ୍ଟ ହୋଇଯାଆନ୍ତି। ଏଇ ଜାଗାରେ ମାଆଙ୍କ ନାମରେ ଗଛଟିଏର ଆହ୍ୱାନ ତାର ଯଥାର୍ଥତା ପ୍ରତିପାଦନ କରେ। ଆମେ ଅନେକ ମନେ କରନ୍ତି ଯେ ଗଛମାନଙ୍କର ସମାହାରକୁ ଜଙ୍ଗଲ କୁହାଯାଏ, କିନ୍ତୁ ପରିବେଶ ବିଜ୍ଞାନ କହେ ଜଙ୍ଗଲ ହେଉଛି ଏକ ଜଟିଳ ଜୀବନ ବ୍ୟବସ୍ଥା। ଜଙ୍ଗଲ ମଧ୍ୟରେ ଗଛଲତା, ଗୁଳ୍ମ, ପଶୁପକ୍ଷୀ, ସରୀସୃପ, କୀଟ ପତଙ୍ଗ, ଅଣୁଜୀବ, ମାଟି, ଜଳ ଆଦି ପରସ୍ପର ପରସ୍ପର ସହିତ ଜଡ଼ିତ। ଜଙ୍ଗଲ କେବଳ ଅମ୍ଳଜାନର ଉତ୍ସ ନୁହେଁ, ଏହା ଏକ ଜୀବନ୍ତ ସଭ୍ୟତା। ହଜାର ହଜାର ପ୍ରଜାତିର ଜୀବଜନ୍ତୁକୁ
ଜଙ୍ଗଲ ଆଶ୍ରୟ ଦିଏ। ତେଣୁ ଜଙ୍ଗଲର ସୁରକ୍ଷା ସଭ୍ୟତାର ସବୁଠାରୁ ବଡ଼ ଆତ୍ମରକ୍ଷା। ସାରା ବିଶ୍ୱରେ ଆଜି ସବୁଠାରୁ ବଡ଼ ପରିବେଶୀୟ ସଙ୍କଟ ହେଉଛି ଜଙ୍ଗଲ ଧ୍ୱଂସ। ମଣିଷ ରାସ୍ତା, ଖଣି, କଳକାରଖାନା, ସହର ଲାଗି ଜଙ୍ଗଲକୁ ସଫା କରୁଛି। ସ୍ୱଳ୍ପମିଆଦୀ ଲାଭ ପାଇଁ ଦୀର୍ଘକାଳୀନ କ୍ଷତିକୁ ମଣିଷ ଆଜି ଅଣଦେଖା କରୁଛି। ପ୍ରକୃତି ପ୍ରଗତିର ବାଧକ ନୁହେଁ, ବରଂ ମାନବ ଅସ୍ତିତ୍ୱର ମୂଳ ଆଧାର। ଅଳ୍ପକାଳୀନ ଅର୍ଥନୈତିକ ଲାଭ ପାଇଁ ପରିବେଶକୁ, ଜଙ୍ଗଲକୁ, ବନ୍ୟ ଜୀବଜନ୍ତୁକୁ ଏବଂ ସାଂସ୍କୃତିକ ଐତିହ୍ୟକୁ ବଳି ଦେବା ମାନବ ଜାତି ଓ ପୃଥିବୀ ଉଭୟଙ୍କ ଲାଗି ଏକ ବିପଜ୍ଜନକ ପଥ। ପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି କିମ୍ବା କୌଶଳଗତ ବିସ୍ତାର ଦ୍ୱାରା ମପାଯାଇପାରେ ନାହିଁ। ଯଦି ତା ବିନିମୟରେ ଅମୂଲ୍ୟ ଜଙ୍ଗଲର ବିନାଶ, ଜୈବ ବିବିଧତାର କ୍ଷତି ଓ ଆଦିବାସୀ ସମୁଦାୟଙ୍କର ବିସ୍ଥାପନ ଘଟେ, ପ୍ରକୃତ ଉନ୍ନତି ସେହି ସ୍ଥାୟୀ ବିକାଶରେ ନିହିତ ଥାଏ ଯାହା ପରିବେଶୀୟ ସନ୍ତୁଳନକୁ ସମ୍ମାନ କରେ, ଦୁର୍ବଳ ସମୁଦାୟକୁ ସୁରକ୍ଷା ଦିଏ ଏବଂ ଆଗାମୀ ପିଢ଼ିମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରେ। ତେଣୁ ଶ୍ରୋତାବନ୍ଧୁ, ଜଙ୍ଗଲ ସୃଷ୍ଟି, ଜଙ୍ଗଲ ସୁରକ୍ଷା କେବଳ ସରକାର କିମ୍ବା ପରିବେଶବିତ୍ମାନଙ୍କର କାମ ନୁହେଁ। ଜଙ୍ଗଲକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଶେଷରେ ଏତିକି କହିବି, ଗଛ ଲଗେଇବା ଏକ ଭଲ କାମ, ଗଛର ଯତ୍ନ ତାଠୁ ମହାନ। ଜଙ୍ଗଲ ସୃଷ୍ଟି କରିବା, ଜଙ୍ଗଲକୁ ସୁରକ୍ଷା ଦେବା ଆମ ସଭ୍ୟତା ପାଇଁ ଗୋଟେ ଗୋଟେ ମହାକାବ୍ୟ। ତେଣୁ ଆସନ୍ତୁ ଏକ ସବୁଜ ଭବିଷ୍ୟତ ପାଇଁ ମାଆଙ୍କ ନାମରେ ଲଗେଇବା ଗୋଟିଏ ଗୋଟିଏ ଗଛ। ଧନ୍ୟବାଦ, ନମସ୍କାର।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟରରେ ବିଶ୍ୱ ପରିବେଶ ଦିବସ 2026 ପାଳିତ ହୋଇଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ରାଉରକେଲା ସହରର ଉନ୍ନତ ବାୟୁ ଗୁଣବତ୍ତା ସ୍ଥିତି ଅଧିକ ଅନୁକୂଳ ହୋଇ ଚାଲିଥିବା ଏବଂ ବିଭିନ୍ନ ପ୍ରକାରର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ ପ୍ରାଞ୍ଜଳ ଭାବେ ଦର୍ଶାଇ ପରିବେଶ ଅନୁ

ମୂଳ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଡିଏଫଓ ରବିକାନ୍ତ ମୀନା, ସମ୍ମାନିତ ଅତିଥି ଭାବେ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଇଞ୍ଜିନିୟର ବିଭୁ ପ୍ରସାଦ, ଆରଏସପିର ୟୁଟିଲିଟି ଓ ପରିବେଶ ବିଭାଗ ସିଜିଏମ୍ ଆଶା ସୁନୀଲ କାର୍ଥା, ଏନ୍ଆଇଟି ଆଲୁମିନି ତଥା ଇଣ୍ଡଷ୍ଟ୍ରି ଅନ୍ତର୍ଜାତୀୟ ସମ୍ପର୍କ ବିଭାଗ ଡିନ୍ ପ୍ରଫେସର ଏଚ୍ବି ସାହୁ, ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲର ମୁଖ୍ୟ ଡାକ୍ତର ଏଜି ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଡିଏଫଓ ଶ୍ରୀ ମୀନା ଜଳବାୟୁ ପରିବର୍ତ୍ତନ କିପରି ପରିବେଶ, ବନ୍ୟପ୍ରାଣୀ ଏବଂ ମଣିଷର ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ପରିବର୍ତ୍ତନଶୀଳ ଜଳବାୟୁ ଯୁଗରେ ସ୍ଥାୟୀ ଜୀବନଶୈଳୀ ସକାଶେ ଉପଯୁକ୍ତ କାର୍ଯ୍ୟପ୍ରଣାଳୀ କେତେ ଆବଶ୍ୟକ ସେ ବିଷୟରେ ପ୍ରଫେସର ହିମାଂଶୁ ଭୂଷଣ ସାହୁ ବ୍ୟାଖ୍ୟା କରିଥିଲେ। ଶିଳ୍ପ ପ୍ରଦୂଷଣ ଏବଂ ଏହାର ମୁକାବିଲା ପାଇଁ ଆବଶ୍ୟକ ବୈଷୟିକ ନବସୃଜନ ସମ୍ପର୍କରେ ଇଞ୍ଜିନିୟର ବିଭୁ ପ୍ରସାଦ ବର୍ଣ୍ଣନା କରିଥିଲେ। ଆରଏସପି ଦ୍ୱାରା ବାୟୁ ଗୁଣବତ୍ତା ଉନ୍ନତିରେ ସହାୟକ ହେଉଥିବା ବିଭିନ୍ନ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଆଶା ସୁନୀଲ କାର୍ଥା ଆଲୋଚନା କରିଥିଲେ। ମାନବ ଶରୀରରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ପ୍ରଭାବ ଏବଂ ଏହାର ପ୍ରତିକାର ସମ୍ପର୍କରେ ଡାକ୍ତର ଶ୍ରୀ ସାମଲ ବିସ୍ତୃତ ଆଲୋଚନା କରିଥିଲେ। ଉପପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବୋର୍ଡର ଉପପରିବେଶ ଯନ୍ତ୍ରୀ ଇଞ୍ଜିନିୟର ଚନ୍ଦ୍ରଶେଖର ଚୌହାନ, ଇଞ୍ଜିନିୟର ରଜତ କୁମାର ସେଠୀଙ୍କ ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ଅଂଶଗ୍ରହଣ କରିଥିବା ବେଳେ ଉପପରିବେଶ ଯନ୍ତ୍ରୀ ଇଞ୍ଜିନିୟର ରମଣୀ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ YMFIର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ରଚିତ ପରିବେଶ ସୁରକ୍ଷା ସମ୍ପର୍କିତ ପଥପ୍ରାନ୍ତ ନାଟକ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ପରିବେଶ ଆଧାରିତ ଜୀବନଶୈଳୀ ପାଇଁ ମିଶନ ଲାଇଫ୍ର ଶପଥ ପାଠ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ କାରଖାନା ପ୍ରତିନିଧି, ଅଭିଭାବକ, ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ପରିବେଶ ଦିବସ ପରିପ୍ରେକ୍ଷୀରେ ସାଇକେଲ ରାଲି ଆୟୋଜିତ ହୋଇଥିବା ବେଳେ ନେହେରୁ ପାର୍କ, NSPCL କାରଖାନା ପରିସର ଓ ମ୍ୟୁନିସିପାଲ କଲେଜ ପରିସରରେ ଚାରା ରୋପଣ କରାଯାଇଥିଲା।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସୂର୍ଯ୍ୟ ନମସ୍କାର ହେଉଛି ସର୍ବୋତ୍ତମ ଯୋଗାସନ। ସକାଳେ ନିୟମିତ ଭାବେ 3-4 ଥର ଏହା କରିବା ଅତ୍ୟନ୍ତ ଲାଭଦାୟକ ଅଟେ। ସୂର୍ଯ୍ୟ ନମସ୍କାର ମାଧ୍ୟମରେ ଆପଣଙ୍କର ଶ୍ୱାସକ୍ରିୟାକୁ ସଂଶୋଧନ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବ। ଭୁଜାଙ୍ଗସନ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାକୁ କୋବ୍ରା ପୋଜ୍ ମଧ୍ୟ କୁହାଯାଏ। ଭୁଜାଙ୍ଗସନ ସୂର୍ଯ୍ୟ ନମସ୍କାର ଗୋଟିଏ ଅଂଶ। ଏହାକୁ ନିୟମିତ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ଼ ରହିଥାଏ। ତ୍ରିକୋଣାସନ ମାଧ୍ୟମରେ ଆମେ ଆମର ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଉନ୍ନତ କରିପାରିବା। ଏହି ସ୍ଥିତିକୁ ତ୍ରିରଙ୍ଗା ସ୍ଥିତି ମଧ୍ୟ କୁହାଯାଏ। ଏହା କେବଳ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ନାହିଁ, ବରଂ ଏହା ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ତାଡ଼ାସନ ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହୋଇଥାଏ। ଏହି ସ୍ଥିତିକୁ ମାଉଣ୍ଟେନ୍ ପୋଜ୍ ମଧ୍ୟ କୁହାଯାଏ। ଏହି ଆସନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଏହାକୁ ଦିନର ଯେକୌଣସି ସମୟରେ କରିପାରିବେ। ଚାପ ରହିବା କାରଣରୁ ମଧ୍ୟ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି କମିଥାଏ। ଏହି ପରିପ୍ରେକ୍ଷୀରେ ଶଶାଙ୍କସନ ଆପଣଙ୍କୁ ଚାପରୁ ମୁକ୍ତି ଦେଇଥାଏ।

ଏଇ ଥିଲା ଶ୍ରୋତା ବନ୍ଧୁ ଆଜିର ସୂଚନା ମୂର୍ଚ୍ଛନା କାର୍ଯ୍ୟକ୍ରମ। ସମୟ ତ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। ତେବେ ଶ୍ରୋତା ବନ୍ଧୁ, ଆଜିର ଅଧ୍ୟାୟଟି ଆପଣଙ୍କୁ କିପରି ଲାଗିଲା ସେ ବିଷୟରେ ମତାମତ ଲେଖିବେ ନିଶ୍ଚୟ। ଆମର ଠିକଣା ସୂଚନା ମୂର୍ଚ୍ଛନା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏତିକିରେ ରହୁଛୁ। ନମସ୍କାର।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ସମାଚାର ପ୍ରଭାତ ପରେ ପରେ ଶୁଣିପାରିବେ। ମର୍ଣ୍ଣିଂ ନ୍ୟୁଜ୍ ଅଳ୍ପକ୍ଷଣ ମଧ୍ୟରେ।

ଏକ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ନିରୋଜ ନଳିନୀ କୁମାରଙ୍କ କଣ୍ଠରେ, ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ।

ଏକ ସୂଚନା ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପ୍ରଣବ କିଶୋର ପଟ୍ଟନାୟକ ଏବଂ ନିରୋଜ ନଳିନୀ କୁମାରଙ୍କ କଣ୍ଠରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ।

ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି ଓରାମ ଗୀତ ପରିବେଷଣ କରିଛନ୍ତି ସୁନିତା କୁଜୁର ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ବିମଳା କୁଜୁର, ଜୟନ୍ତୀ ମିଞ୍ଜ, ସଙ୍ଗୀତା ମିଞ୍ଜ, ସଲିମା କୁଜୁର, ଅନିତା କୁଜୁର, ବିଲଚନ କୁଜୁର, ଟେରେସା କୁଜୁର, ବର୍ଦ୍ଧନ କୁଜୁର ଏବଂ ଜ୍ୟୋତି କୁଜୁର।

0: ପରବର୍ତ୍ତୀ ଗୀତ ସାନ୍ ଏବଂ ଅଲକା ଏକ୍ନିଙ୍କ କଣ୍ଠରେ ସମୀରଙ୍କ ରଚନାରୁ ହିବେଶ ରେଶମିୟାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ବରଦାସ୍ତ।
1: कोई शिकवा ना करेंगे ना आजमाएंगे, तुम जहां पाँव रखोगे ये दिल बिछाएंगे हम तुम्हारे।

ପରବର୍ତ୍ତୀ ଗୀତ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ଆନନ୍ଦ ମିଲିନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ବେଟା।

ପରବର୍ତ୍ତୀ ଗୀତ ବିଜୟ ୟଶୁଦାସ ଏବଂ ଶ୍ରେୟ ଘୋଷାଲଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ହିମେଶ ରେଶମିଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଚୁପ୍ ଚୁପ୍ କେ।

ପରବର୍ତ୍ତୀ ଗୀତ ଶ୍ରେୟା ଘୋଷାଲଙ୍କ କଣ୍ଠରେ ନୁସରତ ବଦରଙ୍କ ରଚନାରୁ ଇସ୍ମାଇଲ ଦରବାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଦେବଦାସ।

ଗୀତଟି ଶୁଣୁଥିଲେ ଅଲକା ୟାଗ୍ନିକ ଏବଂ ଅଭିଜିତଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଜୁଦାଇ। ପରବର୍ତ୍ତୀ ଗୀତ କୁନାଲ ଗଞ୍ଜୱାଲଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ଚଳଚ୍ଚିତ୍ର ଏକ ଅଜନବୀ।

ପରବର୍ତ୍ତୀ ଗୀତ ଅଭିଜିତ ଏବଂ ସ୍ୱର୍ଣ୍ଣଲତାଙ୍କ କଣ୍ଠରେ ମାୟା ଗୋବିନ୍ଦଙ୍କ ରଚନାରୁ ଅନୁ ମଲ୍ଲିକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ହତ୍କଡ଼ି।

କରୁଛନ୍ତି। ସୂଚନା ଅନୁଯାୟୀ ଗତ ରାତିରେ ସେଠାକାର ଏକ ଗ୍ୟାସ୍ ରପ୍ତାନୀ ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟିଥିଲା, ଫଳରେ ସମ୍ପୃକ୍ତ ଗ୍ୟାସ୍ ଯୋଗାଣ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆକଳନ କରିବା ସମ୍ଭବ ହୋଇନଥିଲା ବେଳେ ପ୍ରକୃତ ଆହତଙ୍କ ସଂଖ୍ୟା ପରେ ଜଣାପଡ଼ିବ ବୋଲି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିସ୍ଫୋରଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ନିଖୋଜ ଲୋକମାନଙ୍କୁ ଠାବ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଦ୍ୱିପାକ୍ଷିକ ଶାନ୍ତି ଆଲୋଚନା ଶେଷ ହେବା ପରେ ତୈଳ ଯୋଗାଣ ପ୍ରତିବନ୍ଧକ ଦୂର ହୋଇ ଇରାନର ତୈଳ ରପ୍ତାନୀ ବୃଦ୍ଧି ପାଇବା ଆଶା କରାଯାଉଛି। ତେବେ ଅଶୋଧିତ ତୈଳ ମୂଲ୍ୟ ଇତିମଧ୍ୟରେ 3% ପର୍ଯ୍ୟନ୍ତ ହ୍ରାସ ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ 2% ଅଧିକ ହ୍ରାସ ପାଇ ବ୍ୟାରେଲ୍ ପିଛା $79 ପାଖାପାଖି ହୋଇଛି। ଆମେରିକା ଏବଂ ଇରାନର ବରିଷ୍ଠ ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହେବା ନେଇ ଘୋଷଣା କରିବା ପରେ ପଶ୍ଚିମ ଏସିଆ ଅଞ୍ଚଳରେ ଯୁଦ୍ଧବିରତି ସମୟସୀମା ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ରୁ ଅଧିକ ଆହତ ହୋଇଛନ୍ତି। ଝାଡ଼ଖଣ୍ଡର ରାମଗଡ଼, ଗିରିଦ, ଖୁଣ୍ଟି, ଦେଓଗର, ଧାନବାଦ ଏବଂ ସାହିବିବାଗ ଜିଲ୍ଲାରେ ବଜ୍ରପାତ ଘଟି ଲୋକମାନେ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ CPI ନେତା, ଜଣେ ୱାର୍ଡ ମେମ୍ବର ଓ କୃଷକଙ୍କ ସମେତ ଅନ୍ୟ କେତେଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ବଜ୍ରପାତ ସମୟରେ ଘରୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ବିଶେଷ କରି ଚାଷ ଜମି ଏବଂ ଖୋଲା ଜାଗାକୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆକାଶବାଣୀରେ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0171-7117-2331-7 2331-4448-1 and 2371-7106 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-09-4044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଖ୍ୟାତନାମା କୃଷି ବୈଜ୍ଞାନିକ ଏବଂ ପଦ୍ମଭୂଷଣ ବିଜେତା ସର୍ଦ୍ଦାରା ସିଂ ଜୋହଲଙ୍କୁ ଲୁଧିଆନାରେ ସାକ୍ଷାତ କରି କୃଷି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ନବୀନ କହିଛନ୍ତି, କୃଷି କ୍ଷେତ୍ରରେ ଅନନ୍ୟ ଅବଦାନ ଦେଇଥିବା ଜୋହଲଙ୍କ ସହ ଆଲୋଚନା କରି ତାଙ୍କ ମତାମତ ଓ ପ୍ରସ୍ତାବ ଦେଶ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି। ଏୟାରଫୋର୍ସ ଅର୍ଜନ ସିଂ ମେମୋରିଆଲ ହକି ପ୍ରତିଯୋଗିତାର 7ମ ସଂସ୍କରଣ ବେଙ୍ଗାଲୁରୁର ଏୟାର ମାର୍ଶାଲ ଅମିତ ସିଂ ବକ୍ସି ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏସ୍ ଶିବକୁମାର ସୂଚନା ଦେଇ କହିଛନ୍ତି, ଦେଶର 16 ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତୀୟ ସେନା, ରେଳବାଇ, CISF ସମେତ କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଅନ୍ୟାନ୍ୟ ରାଜ୍ୟର ଦଳଗୁଡ଼ିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଦେଶର କୌଣସି ଟିମ୍ ଏଥିରେ ଭାଗ ନେଉନାହାନ୍ତି। ସୂଚନା ଅନୁଯାୟୀ ପ୍ରତିଯୋଗିତାରେ ପୁରସ୍କାର ରାଶି 751,000-26,25,000 ବୃଦ୍ଧି କରାଯାଇଛି। ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ BCCI ପକ୍ଷରୁ 15 ଜଣିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାଙ୍କ ଭଳି ବରିଷ୍ଠ ଖେଳାଳିମାନେ ସାମିଲ ହୋଇଛନ୍ତି। ଆସନ୍ତା ମାସ 14 ତାରିଖରୁ ଆରମ୍ଭ ହେଉଥିବା ଦିନିକିଆ ମ୍ୟାଚ୍ରେ ସୁମନ ଗିଲ୍ ଅଧିନାୟକ ଏବଂ ଶ୍ରେୟସ ଆୟର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ରୋହିତ ଶର୍ମା, KL ରାହୁଲ, ଇଶାନ କିଶନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଷଦୀପ ସିଂ ଏବଂ ଗୁରନୁର ବ୍ରାନ୍ଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନା ଅନୁଯାୟୀ July 14, 16, and 19 ଇଂଲଣ୍ଡର 3 ସ୍ଥାନରେ ଏକ ଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ରେ ଆଜି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଇଜିପ୍ଟ 3-1 ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ଏଚ୍ର ଏକ ମ୍ୟାଚ୍ରେ କେପ୍ ବର୍ଦେ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ରହିଥିଲା। ଆଜି ରାତି 10:30

0: ବିପର୍ଯ୍ୟୟ ପରିଚାଳନା ବିଭାଗ ସାଂସଦ ଏବଂ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ସମସ୍ୟା ଭିନ୍ନ ଭିନ୍ନ, କେଉଁଠି ବନ୍ୟା ପ୍ରବଣ ଜିଲ୍ଲା, କେଉଁଟା ବାତ୍ୟା ପ୍ରବଣ ଜିଲ୍ଲା, କେଉଁଟା ମରୁଡ଼ି ପ୍ରବଣ ଜିଲ୍ଲା, ତେଣୁ ଆବଶ୍ୟକତା ଏବଂ ତାର ସାଙ୍ଗରେ ସାଙ୍ଗରେ ସେ ଜିଲ୍ଲାର ସ୍ୱାଭାବିକ ପାଣିପାଗ ଚରିତ୍ରକୁ ନେଇକରି ଜିଲ୍ଲାର ମଧ୍ୟ ବୈଠକମାନେ ହେବ ଏବଂ ସେମାନେ ତାଙ୍କର ଜିଲ୍ଲାର ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ।
0: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆଗତ ଆବେଦନକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି। ଗତ ମାର୍ଚ୍ଚ ମାସରେ ହୋଇଥିବା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କ୍ରସ୍ ଭୋଟିଂ ନେଇ ବାଚସ୍ପତିଙ୍କ ପାଖରେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି, ଆବେଦନପତ୍ରଗୁଡ଼ିକରେ ପ୍ରକ୍ରିୟାଗତ ତ୍ରୁଟି ଏବଂ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଆବଶ୍ୟକ ପ୍ରମାଣର ଅଭାବ ରହିଛି। ଯେଉଁ ତଥ୍ୟ ଆଧାରରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ତାହାର କୌଣସି ପ୍ରମାଣ ଦାଖଲ କରାଯାଇ ନାହିଁ। ବିଜେଡି ପକ୍ଷରୁ 8 ଜଣ ଏବଂ କଂଗ୍ରେସ ପକ୍ଷରୁ 3 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଏହି ଆବେଦନପତ୍ର ଦାଖଲ ହୋଇଥିଲା। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଯୋଗୁଁ ବିଜେଡି ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରାଜିତ ହୋଇଥିଲେ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ପରୀକ୍ଷା ପୂର୍ବରୁ ଟେଲିଗ୍ରାମରେ ଏଭଳି ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ କହିଛି, ବ୍ୟାପକ ସୁରକ୍ଷା ତଥା ସୁବ୍ୟବସ୍ଥିତ ପରିଚାଳନା ମାଧ୍ୟମରେ ସଫଳତାର ସହ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏଭଳି ଖବର ପ୍ରସାରଣ କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ଗ୍ରହଣ କରୁଥିବା ଏନ୍ଟିଏ କହିଛି। ପରୀକ୍ଷା ସମ୍ପର୍କିତ ତଥ୍ୟ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏନ୍ଟିଏ ସୂଚନା ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ପରିବେଶ ସୁରକ୍ଷାରେ ବର୍ଷାବଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,
2: ତ ଜଳ ହେଉଛି ଜୀବନ, ଦୁଇଟା ଯାକ ଜିନିଷ ଆମେ ପାଇଥାଉ ଫରେଷ୍ଟ ଯୋଗୁଁ, ବିଶେଷ କରି ରେନ୍ ଫରେଷ୍ଟ, ବିଶେଷ କରି ଆପଣ ଦେଖିବେ ଆମାଜନ ଫରେଷ୍ଟର ସବୁଠୁ ବଡ ଫରେଷ୍ଟ ବିଶ୍ୱର ରହିଛି ଆମାଜନ ଫରେଷ୍ଟ ଏକଦମ ସେଥିରେ, ସେଇଟା ହେଉଛି ଆମର ଲଙ୍ଗସ, ସମଗ୍ର ବିଶ୍ୱବାସୀଙ୍କର ଲଙ୍ଗସ ହେଉଛି ନିଶ୍ୱାସ ପ୍ରଶ୍ୱାସ ନେଇ ଆମେ ବଞ୍ଚିତ, ସେଇଥିପାଇଁ ସେ ଯୋଉ ରେନ୍ ଫରେଷ୍ଟ ଅଛି ଆମ ଆମାଜନ ରେନ୍ ଫରେଷ୍ଟ, ତେଣୁ ଫରେଷ୍ଟର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
0: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ଦ୍ଧିତ ରାଶି ଆଧାରରେ 5 ବର୍ଷ କିମ୍ବା ତାଠାରୁ କମ୍ ସମୟ ପାଇଁ କାର୍ଯ୍ୟ କରିଥିବା ଆଇନଜୀବୀଙ୍କ ପରଲୋକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କୁ 1,05,000 ଟଙ୍କାର ସହାୟତା ରାଶି ମିଳିବ। ଏହାପରେ ପ୍ରତ୍ୟେକ ବର୍ଷର ଅଭିଜ୍ଞତା ଆଧାରରେ ସହାୟତା ରାଶିର ପରିମାଣ ମଧ୍ୟ ବୃଦ୍ଧି ପାଇବ। 30 ବର୍ଷ କାର୍ଯ୍ୟ କରିଥିବା ଆଇନଜୀବୀଙ୍କୁ ଅବସର କିମ୍ବା ପରଲୋକ କ୍ଷେତ୍ରରେ ସର୍ବାଧିକ 6,30,000 ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା ରହିଛି। 2021 ଏହି ସହାୟତା ରାଶିର ପରିମାଣକୁ ବୃଦ୍ଧି କରାଯାଇଥିଲା। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ଅତ୍ୟନ୍ତ ଦୁଃଖଦ ବୋଲି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନି କହିଛନ୍ତି। ଘଟଣାରେ ତଦନ୍ତ ଜିଲ୍ଲା ପୁଲିସ୍ ଜାରି ରଖିଛି। ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଦୋଷୀଙ୍କୁ ଦଣ୍ଡ ଏବଂ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏଡିଜି ଏସ୍ ସାଇନି କହିଛନ୍ତି।
3: ରାୟଗଡ଼ାରେ କଲ୍ୟାଣସିଂହପୁରରେ ହେଇଛି, ସେଇଟା ସିଏଡବ୍ଲ୍ୟୁ ରେଡ୍ ଫ୍ଲାଗ୍ ହିସାବରେ ଟ୍ୱିଟ୍ କରାଯାଇଛି। ଆର୍ ଏ କେସ୍ର ଫର୍ଷ୍ଟ ସେଟ୍ ଅଫ୍ ଇନ୍ଷ୍ଟ୍ରକ୍ସନ୍ସ ବେସ୍ଡ ଅନ୍ ଦ ଡକ୍ୟୁମେଣ୍ଟସ୍ ଦାଟ୍ ଆର୍ ଆଭେଲେବଲ୍ ଟୁ ଅସ୍, ଆମେ ଅଲରେଡ଼ି ଇସ୍ୟୁ କରିଛୁ। ଆର୍ ଆମର ଇନ୍ଭେଷ୍ଟିଗେସନ୍ କେମିତି ଭଲ ଭାବରେ ହଉ ସେ ଆଙ୍ଗଲ୍ରେ ଆମେ ଏ କେସ୍ଟା ଆମ ଅଫିସ୍ରୁ ୱିମେନ୍ସ

0: ମନିଟରିଂ କରିବୁ ଆର୍ ରେଡ୍ ଫ୍ଲାଗ୍ ସେକ୍ସନ୍ ମନିଟରିଂ କରିବୁ ଟ୍ରାଏଲ୍ ଷ୍ଟେଜ୍ରେ ବି ମନିଟରିଂ କରିକି କେମିତି ଏ ଯେଉଁ ଦୋଷୀକୁ ଦଣ୍ଡ ଦିଆଯିବ ତାର ସବୁ ଷ୍ଟେପ୍ସ ନିଆଯିବ।
1: ସୂଚନାଯୋଗ୍ୟ, ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି। ଏ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତାକାଲି ପୁରୀ ଟାଉନ୍ହଲ୍ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ 11:00 ସମୟରେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ଗମନାଗମନ ସୁବିଧା, ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ। ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟ ଅଗ୍ରଗତି ନେଇ ଆଇନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଏବଂ ବୁଦ୍ଧିଜୀବୀମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବଦଲି ପାହାଡ଼ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା କହିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, କ୍ଲାମର ମାଇନ୍, ଟିଫିନ୍ ବୋମା ଏବଂ ମାଓ ପୁସ୍ତିକା ଆଦି ରହିଛି। ଗ୍ରାମାଞ୍ଚଳ ସହରାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଡିଜିଟାଲ୍ ଶିକ୍ଷାର ପ୍ରସାର ନେଇ ଭଦ୍ରକ ଜିଲ୍ଲାରେ କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ବିକାଶଧାରା ଓଡ଼ିଶା ସାରା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ, ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହେଉଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାର ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି। ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍ପତି। ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ। ଏବଂ ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତା ବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲାକୁ। ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଏଥିରେ ଶୁଣିବା ଗୀତ ତୋ ମନ୍ଦିର ଛାଡ଼ି ଯାଉଛି କାଳିଆ। ଗୀତଟିକୁ ଗାଇଛନ୍ତି ଆରତୀ ମିଶ୍ର ଏବଂ ରଚନା କରିଛନ୍ତି ନଟବର ସାମନ୍ତରାୟ।

ଶ୍ରୋତାନ୍ଧୁ ଶୁଣୁଥିଲେ ଗୀତ ତୁମ ବିନା ତାରିଭାକୁ। ଗୀତଟି ଗୀତଟିକୁ ଗାଇଥିଲେ ଶାନ୍ତିଲତା ଛୋଟରାୟ ଏବଂ ରଚନା କରିଥିଲେ ମଧୁସୂଦନ ରାଓ। ବର୍ତ୍ତମାନ ଶୁଣିବା ଦୟାସାଗର। ଗୀତଟିକୁ ଗାଇଛନ୍ତି ଦୀପ୍ତିମୟ ମହାନ୍ତି ଏବଂ ରଚନା କରିଛନ୍ତି ମଧୁସୂଦନ ରାଓ।

ଶ୍ରୋତବନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା, ଆସ ହେ ଦେବତା ପ୍ରାଣର ସବିତା ଗୀତଟି। ଗୀତଟିକୁ ଗାଇଛନ୍ତି ଲତା ଛୋଟରାୟ ଏବଂ ରଚନା କରିଛନ୍ତି କୁନ୍ତଳା କୁମାରୀ ସାବତ।

ସ୍ୱତନ୍ଦୁ ଏଇଠି ଶେଷ ହେଲା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀମଦ୍ ଭାଗବତ। ଆଜି ଏଥିରେ ସ୍ଥାନ ପାଇଛି ଏହାର 432ତମ ଭାଗ। ପ୍ରଯୋଜନାରେ ଅଛନ୍ତି ସୁହାସ ମହାନ୍ତି।

କିଛିଦିନ ପରେ କୁରୁ ଏବଂ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧର ସୂତ୍ରପାତ ହେଲା। ଭଗବାନ ବଳରାମ କାହାରି ପକ୍ଷ ସମର୍ଥନ କରି ଲଢ଼ିବାକୁ ଚାହୁଁନଥିବାରୁ ତୀର୍ଥାଟନ ବାହାନାରେ ଦ୍ୱାରକା ଛାଡ଼ିଛନ୍ତି। ସେ ବିଭିନ୍ନ ତୀର୍ଥ ଭ୍ରମଣ କରି ନୈମିଷାରଣ୍ୟରେ ପହଞ୍ଚିଛନ୍ତି। ସୁତ ରୋମହର୍ଷଣ ତାଙ୍କୁ ଅବମାନନା କରିବାରୁ ସେ ତାଙ୍କୁ ହତ୍ୟା କରିଛନ୍ତି ଏବଂ ତାଙ୍କ ସ୍ଥାନ

ପରେ ତାଙ୍କ ପୁତ୍ରକୁ ସୁତ ଭାବରେ ନିୟୋଜିତ କରିଛନ୍ତି। ବ୍ରାହ୍ମଣଙ୍କ ପ୍ରାର୍ଥନା ଅନୁସାରେ ବଳରାମ ବଲ୍ଲଳ ଅସୁରକୁ ବଧ କଲା ପରେ ବିଭିନ୍ନ ତୀର୍ଥ ଭ୍ରମଣରେ ବାହାରି ନୀଳାଚଳ ଏବଂ ମହେନ୍ଦ୍ରଗିରି ପର୍ଯ୍ୟଟନ କରି ଏବେ ସେତୁବନ୍ଧରେ ପହଞ୍ଚୁଛନ୍ତି।

0: ଶ୍ରୋତନ୍ତୁ, ଏଠି ଶେଷ ହେଲା ଶ୍ରୀମଦ୍ ଭାଗବତ। ଆଜି ଏଥିରେ ସ୍ଥାନ ପାଇଥିଲା ଏହାର 432ତମ ଭାଗ। ପ୍ରଯୋଜନାରେ ଅଛନ୍ତି ସୁହାସ ମହାନ୍ତି, ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ନାରୀମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ନାରୀ ମହଲ। ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସୋମେଶ୍ରୀ ମହାନ୍ତି। ଶୁଣିବା ଏହି ବିଜ୍ଞପ୍ତି ପରେ।
1: ଓପା, ଚାକିରି ମିଳିଗଲା।
2: ଆରେ ବାଃ, ଅଭିନନ୍ଦନ। ଏବେ ବହୁତ ଗୁଡ଼ାଏ ଶପିଂ।
1: ହଁ ଓପା, ନୂଆ ମୋବାଇଲ, ଜିନ୍ସ, ଜ୍ୟାକେଟ୍।
2: ରହିଯା ରାଜକୁମାର, ସାଲାରୀ ପୂର୍ବରୁ ଖର୍ଚ୍ଚ,
1: ଇନ୍ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି।
2: ପ୍ରଥମେ ବଜେଟ୍ ବନେଇବା ସି, ତାପରେ ଖର୍ଚ୍ଚ କର।
1: କିନ୍ତୁ ଓପା,
2: ଦେଖ, ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
1: ହଁ ଓପା, ପାର୍ଟି ମୋର, ବଜେଟ୍ ତୋର।
3: ଆଚ୍ଛା, RBI କହେ
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର
0: ମ୍ୟାଡ଼ାମ, ଆପଣଙ୍କୁ ଆମ ନାରୀମହଲ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡ଼ାମ, କାର୍ଯ୍ୟକ୍ରମର ବିଷୟବସ୍ତୁ ଆଡ଼କୁ ଯିବା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ଭଉଣୀମାନଙ୍କୁ ଜଣାଇଦେବେ।
1: ମୋ ନାଁ ହେଉଛି ନିରୁପମା ଦାସ, ମୁଁ ପ୍ଲାଣ୍ଟରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନରେ ଇଞ୍ଜିନିୟର ଅଛି।
0: ତେବେ ମ୍ୟାଡ଼ାମ, ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଇଞ୍ଜିନିୟରିଂ କ୍ଷେତ୍ରରେ ଆଜିର ନାରୀ। ତେ ମ୍ୟାଡ଼ାମ, ପ୍ରଥମେ ଆମକୁ କୁହନ୍ତୁ ଯେ ଯେଉଁ ଇଞ୍ଜିନିୟରିଂ କ୍ଷେତ୍ର ବୋଲି ଆମେ କହୁଛେ ସେଇଟା କ'ଣ?
1: ମ୍ୟାଡ଼ାମ, ଇଞ୍ଜିନିୟରିଂ କ୍ଷେତ୍ର ହେଉଛି ଡିଜାଇନ୍ ଆଉ କ୍ରିଏସନ୍ ଅଫ୍ ଡିଭାଇସେସ୍ ମେସିନ୍ ଷ୍ଟ୍ରକ୍ଚର୍। ମେନ୍ଲି ଆମର ଇଞ୍ଜିନିୟରିଂ କ୍ଷେତ୍ରରେ ପାଞ୍ଚଟା ଆମର କୋର୍ ବ୍ରାଞ୍ଚ ଅଛି, ସେଇଟା ହେଉଛି ମେକାନିକାଲ, ଇଲେକ୍ଟ୍ରିକାଲ, ସିଭିଲ, କେମିକାଲ, ଇଣ୍ଡଷ୍ଟ୍ରି। କିନ୍ତୁ କୋର୍ ବ୍ରାଞ୍ଚରେ କୋର୍ ସବ୍ ବ୍ରାଞ୍ଚ କୁହନ୍ତୁ, ଏମିତି ଦେଖିଲେ ଆହୁରି 50 ବ୍ରାଞ୍ଚ ଆମର ବାହାରିଲାଣି। ଯେମିତି କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ହେଲା, ଇଲେକ୍ଟ୍ରୋନିକ୍ସ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂ ହେଲା, ଇଲେକ୍ଟ୍ରୋନିକ୍ସ ଇଲେକ୍ଟ୍ରିକାଲ ହେଲା, ତାପରେ ଆପଣଙ୍କର ଇନଫର୍ମେସନ୍ ଟେକ୍ନୋଲୋଜି, ଇନଷ୍ଟ୍ରୁମେଣ୍ଟେସନ୍, ଏମିତି ଦେଖିବାକୁ ଗଲେ ଏବେ ଇଞ୍ଜିନିୟରିଂରେ ଏବେ ବହୁତ ଗୁଡ଼ିଏ ବ୍ରାଞ୍ଚ ବାହାରିଗଲାଣି। ଇଞ୍ଜିନିୟରିଂଟା କାହିଁକି ଦରକାର ଦେଖନ୍ତୁ ମ୍ୟାଡ଼ାମ, ଆମର ଇଏ ଡେ ଟୁ ଡେ ଲାଇଫ୍ରେ ଆମର ଇଞ୍ଜିନିୟରିଂ ଦରକାର। ଆପଣ ଫ୍ୟାନ୍ଟା ଚଲେଇବେ, ଆପଣଙ୍କର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଦରକାର। ଆପଣ ଗାଡ଼ିଟା ଚଲେଇଲେ ମେକାନିକାଲ ଇଞ୍ଜିନିୟରିଂ ଦରକାର। ଆପଣ ଗୋଟେ ପ୍ଲାଣ୍ଟରେ ଯେତେବେଳେ କାମ କରୁଛନ୍ତି, ପ୍ଲାଣ୍ଟରେ ପ୍ରଡକ୍ସନ୍ ହେଲା, ଷ୍ଟିଲ୍ ପ୍ରଡକ୍ସନ୍ କରନ୍ତୁ କି ଆଲୁମିନିୟମ୍ ପ୍ରଡକ୍ଟ, କିଛି ଜିନିଷ ମେଟାଲ୍ ପ୍ରଡକ୍ସନ୍ କରନ୍ତୁ, ଆପଣଙ୍କୁ ସେଠି ଇଲେକ୍ଟ୍ରିକାଲ, ମେକାନିକାଲ, ସିଭିଲ, କେମିକାଲ ଏସବୁ ଜିନିଷ ଦରକାର। ଇଲେକ୍ଟ୍ରୋନିକ୍ସ ଇକ୍ୟୁପମେଣ୍ଟ ଏବେ ସବୁ ଆମେ ଅଟୋମେସନ୍ ଆଡ଼କୁ ଗଲୁଣି, ଆଉ ଆମେ ଆଗ ଭଳିଆ ଆମେ ଆଉ ହାର୍ଡ଼ସିପ୍ ଏତେ ନାହିଁ ଇଞ୍ଜିନିୟରିଂରେ। ତେଣୁ ଅଟୋମେସନ୍ ପାଇଁ ଆମକୁ ଇଲେକ୍ଟ୍ରୋନିକ୍ସ ଉପରେ, ଡିଜିଟାଲାଇଜେସନ୍ ହେଲାଣି, ଇଲେକ୍ଟ୍ରୋନିକ୍ସ ଉପରେ, ଡିଜିଟାଲ ଇଲେକ୍ଟ୍ରୋନିକ୍ସ ଉପରେ ଡିପେଣ୍ଡ କରିବାକୁ ପୁରା ପଡ଼ୁଛି, କାହିଁକିନା ପ୍ଲାଣ୍ଟ ପୁରା ଏବେ ପିଏଲ୍ ସି ହୋଇଗଲାଣି। ତେଣୁ ଆପଣ ଗୋଟେ ଫୋନ୍ଟେ ଧରୁଛନ୍ତି, ଆପଣଙ୍କୁ ଇଞ୍ଜିନିୟରିଂ ଦରକାର ପ୍ରତ୍ୟେକ କ୍ଷେତ୍ରରେ। ଆପଣ ସକାଳୁ ଉଠି ପାଣି ପିଇବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆପଣଙ୍କ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଇଞ୍ଜିନିୟରିଂ ଦରକାର।
0: ତେବେ ମ୍ୟାଡ଼ାମ, ବର୍ତ୍ତମାନ କୁହନ୍ତୁ ଯେ ଆମେ ସବୁ ବର୍ଷ ଏଇ ଜୁନ୍ 23 ଇଣ୍ଟରନ୍ୟାସନାଲ୍ ୱୁମେନ୍ ଇଞ୍ଜିନିୟରିଂ ଡେ ଅର୍ଥାତ୍ ନାରୀ ଇଞ୍ଜିନିୟରିଂ ଦିବସ ପାଳନ

0: କରୁଛୁ, ତାକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ରହିଛି ବା ତାର କ'ଣ ଲକ୍ଷ୍ୟ ରହିଛି ଏଇ ଦିବସଟିକୁ ପାଳନ?
1: ଦେଖନ୍ତୁ, ଓମେନ୍ ଇଞ୍ଜିନିୟରିଂ ଡେଟା ପାଳନ କରାହେଉଛି ଟୁ ଅନର୍ ଓମେନ୍ ଇନ୍ ଦି ଫିଲ୍ଡ ଅଫ୍ ଇଞ୍ଜିନିୟରିଂ। ଆଉ କ'ଣ କରାହେଉଛି ନା, ପ୍ରମୋଟ୍ କରାହେଉଛି ଯେଉଁ ଓମେନ୍ ଇଞ୍ଜିନିୟରିଂମାନେ ଆମେଜିଂ ୱାର୍କ କରୁଛନ୍ତି ଇଞ୍ଜିନିୟରିଂ ଫିଲ୍ଡରେ, ସେମାନଙ୍କୁ ପ୍ରମୋଟ୍ କରାହେଉଛି, ମାତ୍ର ତାଙ୍କୁ ମାନେ ଉତ୍ସାହିତ କରାହେଉଛି। ପ୍ଲସ୍ ଆପଣଙ୍କର ଯେଉଁ ୟଙ୍ଗ୍ ଇଞ୍ଜିନିୟର, ଆପଣ ଯେଉଁ ନେକ୍ସଟ ଜେନେରେସନ୍ ଇଞ୍ଜିନିୟର ଆସିବେ, ତାଙ୍କୁ ବି ଆଟ୍ରାକ୍ଟ କରାହେଉଛି। କାହିଁକିନା ଯେତେବେଳେ ଆପଣଙ୍କର ବିଫୋର୍ 19th century ଇଞ୍ଜିନିୟରିଂଟା ଟୋଟାଲି ମେଲ୍ ଡୋମିନେଟେଡ୍ ଥିଲା, ଏଇଟା ଗୋଟେ ମାନେ ମୁଣ୍ଡରେ ବସେଇ ଦିଆହେଇଥିଲା କି ଇଞ୍ଜିନିୟରିଂରେ ଲେଡ଼ିଜ୍ମାନେ କାମ କରିପାରିବେନି। 20th century ଯେତେବେଳେ ଷ୍ଟାର୍ଟିଂ ହେଲା, ମାନେ ମୁଁ 1960s କଥା କହୁଛି, ସେତେବେଳେ ଆମର 1% ଥିଲା ଓମେନ୍ ଇଞ୍ଜିନିୟର ଆସିଲେ, ଯେତେବେଳେ କି ଆପଣଙ୍କ 99% ମେଲ୍ ଇଞ୍ଜିନିୟର, ଟୋଟାଲି ମେଲ୍ ଡୋମିନେଟେଡ୍ ଏରିଆ ଥିଲା ଇଞ୍ଜିନିୟରିଂ ବ୍ରାଞ୍ଚଟା। 1% ଯେତେବେଳେ ଇଞ୍ଜିନିୟର, ସେମାନଙ୍କୁ ସେତେବେଳେ କୁହାଗଲା ତୁମେ ଖାଲି କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂରେ କରିପାରିବ, ଯେମିତି ଯେଉଁ ମେକାନିକାଲ ଇଲେକ୍ଟ୍ରିକାଲ ଏସବୁ କରିବାକୁ ତାଙ୍କୁ ମାନେ ଏତେ ଚାନ୍ସ ମିଳୁନଥିଲା। ଯଦି ଦେଖିବା ଆମେ ପ୍ରତିବର୍ଷ 0.25% ଓମେନ୍ ଇଞ୍ଜିନିୟର ଆମର ମାନେ ପ୍ରତିବର୍ଷ ବଢ଼ୁଛନ୍ତି। ଏବେ ଆପଣଙ୍କର 2020 ଆମର ଏବେ ଓମେନ୍ ଇଞ୍ଜିନିୟର ସଂଖ୍ୟା ମାନେ ଅଛି ନିୟର ଆବାଉଟ 30%, 29.2%। ଆପଣଙ୍କ 2056 ବେଳକୁ ଆମେ ଆଶା କରୁଛୁ ଏଇଟା 50-50 ହେଇଯିବ। ଆଉ ଏଇଟା ଏଇଥିପାଇଁ ଦରକାର କାହିଁକିନା କୌଣସି ଏରିଆରେ ବି ଆପଣଙ୍କର ଜେଣ୍ଡର ଇକ୍ୱାଲାଇଜେସନ୍ଟା ବହୁତ ଜରୁରୀ। ଆପଣ ଘରେ ଦେଖନ୍ତୁ, ଯଦି ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର 50-50% କୋଅପରେସନ୍ ରହିବନି, ଆପଣଙ୍କ ଘର ଚଳିବନି କି କୌଣସି ଜାଗାରେ ବି। ସେମିତି ଇଞ୍ଜିନିୟରିଂ ଫିଲ୍ଡରେ ବି ମାନେ ମେଲ୍ ଆଣ୍ଡ ଫିମେଲ୍ ଦୁଇ ଜଣଙ୍କର ଯଦି ଇକ୍ୱାଲାଇଜେସନ୍ 50-50 ନ ହେବ, ତାହେଲେ ସିଏ ବି ସକ୍ସେସଫୁଲ୍ ହେବନି।
0: ତ ମ୍ୟାଡ଼ାମ୍, ବର୍ତ୍ତମାନ ଆପଣ କହିଲେ ଯେ ମାନେ ନାରୀମାନେ ଦିନକୁ ଦିନ ଉନ୍ନତି କରିବାରେ ଲାଗିଛନ୍ତି ବା ପ୍ରତ୍ୟେକ କ୍ଷେତ୍ରରେ ଗୋଟେ ଇଞ୍ଜିନିୟର ନାରୀ ନିଶ୍ଚୟ ରହୁଛି, ତ ମ୍ୟାଡ଼ାମ୍ ଜଣେ ନାରୀ ଏହି କ୍ଷେତ୍ରରେ କେତେ ସକ୍ଷମ ବର୍ତ୍ତମାନ ସମୟରେ?
1: ମ୍ୟାଡ଼ାମ୍ ଦେଖନ୍ତୁ, ମୁଁ ତ ପ୍ଲାଣ୍ଟରେ ଚାକିରି କରୁଛି, 1992 ମୁଁ ଯେତେବେଳେ ଜଏନ୍ କଲି ସେତେବେଳେ ନାରୀମାନଙ୍କୁ ଏତେ ସ୍କୋପ୍ ଦିଆଯାଉନଥିଲା। ମୋର ଆଜି ବି ମନେ ଅଛି, ଯେତେବେଳେ ଡିପାର୍ଟମେଣ୍ଟ ପୋଷ୍ଟିଂ ହେଲା, କୌଣସି ଡିପାର୍ଟମେଣ୍ଟ କହିଲା ଆମେ ଝିଅ ପିଲାଙ୍କୁ ନେବୁନି, କାହିଁକିନା ଏ ଝିଅ ପିଲାଙ୍କୁ ଆମେ ସିଫ୍ଟରେ ପକାଇ ପାରିବୁନି, ଏ ଝିଅ ପିଲାମାନେ ମ୍ୟାଟର୍ନିଟି ଲିଭ୍ ନେବେ, ଚାଇଲ୍ଡ କେୟାର୍ ଲିଭ୍ ନେବେ, ଆମର ପ୍ରଡକ୍ସନ୍ ହାମ୍ପର୍ ହେବ, ଏଇ ଟାଇପ୍ର ଷ୍ଟେଟମେଣ୍ଟ ଆସୁଥିଲା। କିନ୍ତୁ ସେ ମାଇଣ୍ଡସେଟ୍ ଏବେକା ଦିନରେ ସେ ମାଇଣ୍ଡସେଟ୍ ଟୋଟାଲି ବହୁତ କିଛି ଚେଞ୍ଜ ହୋଇଯାଇଛି। କାହିଁକି ଚେଞ୍ଜ ହୋଇଛି? ଚେଞ୍ଜ ହେବାର କାରଣ ବି ନାରୀ। ନାରୀ ଯଦି ସେତିକି ଯଦି ଯୋଗଦାନ ନ ଦେଇଥାନ୍ତା ଇଞ୍ଜିନିୟରିଂରେ, ତାହେଲେ କେବେ ଚେଞ୍ଜ ହୋଇନଥାନ୍ତା ମାଇଣ୍ଡସେଟ୍। ଆଉ ସେତେବେଳେ କୋଅପରେସନ୍ ଯେଉଁ ଯଦି ଆମର ମେଲ୍ କାଉଣ୍ଟର ପାର୍ଟର 25% ଥିଲା, ଏବେ ଆମେ ଫିଲ୍ କରୁଛୁ ମେଲ୍ କାଉଣ୍ଟର ପାର୍ଟର ମାନେ ନିୟର ଆବାଉଟ 100% କୋଅପରେସନ୍ ଆମକୁ ମିଳୁଛି। କାହିଁକିନା ଏବେ ଆମର ଯେଉଁ ମେଲ୍ ଅଛନ୍ତି ଇଞ୍ଜିନିୟର, ସେମାନେ ବି ଚାହୁଁଛନ୍ତି ଅଧିକରୁ ଅଧିକା ଫିମେଲ୍ ଇଞ୍ଜିନିୟର ଆସନ୍ତୁ, କାହିଁକିନା ସେମାନେ ବି ଜାଣିସାରିଲେଣି ଫିମେଲ୍ ଆର୍ ମୋର ଫୋକସ୍ଡ, ଧୈର୍ଯ୍ୟ ବେଶୀ, ପେସେନ୍ସ ବେଶୀ ଫିମେଲ୍ମାନଙ୍କର, ସେଥିପାଇଁ ସେମାନେ ବି ଚାହୁଁଛନ୍ତି ଫିମେଲ୍ ଇଞ୍ଜିନିୟର ମାନେ ଆସନ୍ତୁ। ଆପଣଙ୍କର ଜାଣିଥିବେ, ସମସ୍ତେ ଜାଣିଛନ୍ତି, ସେଲ୍ର ଯେଉଁ ଚେୟାରମ୍ୟାନ୍ ଥିଲେ ସୋମା ମଣ୍ଡଳ, ସେ ଜଣେ ଫିମେଲ୍ ଇଞ୍ଜିନିୟର, ଫିମେଲ୍ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ତାପରେ ଆପଣଙ୍କର ସୁଧା ମୂର୍ତ୍ତିଙ୍କୁ ତ ଜାଣିଥିବେ, ତାଙ୍କର ଗୋଟେ ଇଣ୍ଟରଭ୍ୟୁ ମୁଁ ଦେଖିଥିଲି, ସେ କହୁଥିଲେ ଯେ ମୋ କ୍ଲାସ୍ରେ କୌଣସି ଲେଡ଼ି ନଥିଲେ ଇଞ୍ଜିନିୟର, କେବଳ ମୁଁ ଥିଲି, ମାନେ ସୁଧା ମୂର୍ତ୍ତିଙ୍କୁ କହୁଥିଲେ। ମୁଁ କେବେ ଅକ୍ୱାର୍ଡ଼, ସେ କେବେ ଅକ୍ୱାର୍ଡ଼ ବି ଫିଲ୍ କରିନଥିଲେ ମାନେ ମେଲ୍ ଇଞ୍ଜିନିୟରଙ୍କ ସାଙ୍ଗରେ ପଢ଼ିଲା ବେଳେ। ତେଣୁ ଏବେ ମାଇଣ୍ଡସେଟ୍ ବହୁତ ଚେଞ୍ଜ ହେଲାଣି, ଆଗ ଝିଅମାନଙ୍କୁ ବାହାରକୁ ଛାଡ଼ୁନଥିଲେ, ଏବେ ପ୍ୟାରେଣ୍ଟସ୍ ମାନେ ପୁଅ ଆଉ ଝିଅ ଦୁଇ ଜଣଙ୍କୁ ଇକ୍ୱାଲ୍ ଷ୍ଟାଟସ୍, ଇକ୍ୱାଲ୍ ଇଏରେ ଦେଖୁଛନ୍ତି। ତେଣୁ ଏବେ ଆଉ ଝିଅମାନଙ୍କୁ ଡୋମିନେଟ୍ କରି ତୁମେ ଇଞ୍ଜିନିୟରିଂ ପାରିବନି ଏସବୁ କହିବା କଥା ନୁହଁ। ଏବେ ବି ଝିଅମାନେ କ୍ରେନ୍ରେ ଚଢ଼ି କାମ କରୁଛନ୍ତି, ଆପଣଙ୍କର ଲେଦ୍ ମେସିନ୍ ଚଲାଉଛନ୍ତି, ବଡ଼ ବଡ଼ ପୋଷ୍ଟରେ ବି ରହୁଛନ୍ତି, ଯେମିତି ସୋମା ମଣ୍ଡଳଙ୍କ କଥା କହିଲି, ଚେୟାରପର୍ସନ୍ ଅଛନ୍ତି, ଗୋଟେ ଗୋଟେ ଡିପାର୍ଟମେଣ୍ଟର ଏଚ୍ଓଡି ରହିକି ପୁରା ଡିପାର୍ଟମେଣ୍ଟକୁ କଣ୍ଟ୍ରୋଲ କରୁଛନ୍ତି।
0: ତେବେ ମ୍ୟାଡ଼ାମ୍, ଆପଣଙ୍କ କହିବା ଅନୁସାରେ ବର୍ତ୍ତମାନ ଏହି କ୍ଷେତ୍ରରେ ନାରୀମାନେ ମଧ୍ୟ ବେଶ୍ ସକ୍ଷମ ହୋଇପାରୁଛନ୍ତି?
1: ନିଶ୍ଚିତ।
0: ତେବେ ବର୍ତ୍ତମାନ କୁହନ୍ତୁ ଯେ ଏଇ ଯେଉଁ ଇଞ୍ଜିନିୟରିଂ କ୍ଷେତ୍ରରେ ଜଣେ ନାରୀ ହିସାବରେ ଦେଖିଲେ ପ୍ରତ୍ୟେକ କାର୍ଯ୍ୟକଳାପରେ ତାଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ କି?
1: ମ୍ୟାଡ଼ାମ୍, ଆମେମାନେ ଯେତେବେଳେ ଜଏନ୍ କଲୁ ସେତେବେଳେ ଆମର ସଂଖ୍ୟା ଥିଲା କେତେ, ପ୍ଲାଣ୍ଟରେ ଆମେ 2-3% ଥିଲୁ ଲେଡ଼ି ଇଞ୍ଜିନିୟର। ସେତେବେଳେ ଯାଇକି ହଠାତ୍ କିନା ମେଲ୍ମାନଙ୍କ ସାଙ୍ଗରେ ମିଶି କାମ କରିବା ପାଇଁ ନିଶ୍ଚୟ ଅକ୍ୱାର୍ଡ଼ ଫିଲ୍ ହୋଇଥିଲା, କିନ୍ତୁ ସେଇଟା ଆସ୍ତେ ଆସ୍ତେ କିଛି ଦିନ କାମ କଲା ପରେ ଆମେ ଆଉ ସେ ଡିଫରେନ୍ସ କିଛି ଫିଲ୍ କରିନଥିଲୁ। ଆଉ ଏବେ ତ ବେଶୀ ବେଶୀ ଝିଅ ଆସିଲେଣି, ଜଏନ୍ କଲେଣି ଇଞ୍ଜିନିୟରିଂ ସର୍ଭିସ୍ରେ, ଆଉ ଏବେ ବି କୋଏଜୁକେସନ୍ରେ ଯେତେବେଳେ ପିଲାମାନେ ପଢ଼ୁଛନ୍ତି, ବାପା ମାଆ ବି ପିଲାଙ୍କୁ ମାନେ ପ୍ରୋତ୍ସାହିତ କରୁଛନ୍ତି ଯେ ତୁମେ ଇଞ୍ଜିନିୟରିଂ ଲାଇନ୍ ଚୁଜ୍ କର ଆଜ୍ ଏ ଲାଇଭଲିହୁଡ଼। ତେଣୁ ଏବେ ଆଉ ସେ ପିଲାମାନେ ସେସବୁ ଅସୁବିଧା ଫିଲ୍ କରୁନାହାନ୍ତି। ଏବେ ତାଙ୍କର ମାନେ ଯେଉଁ ସାଙ୍ଗସାଥି ଅଛନ୍ତି ମେଲ୍ ଇଞ୍ଜିନିୟର ପୁରା ଫୁଲ୍ କୋଅପରେସନ୍ କରୁଛନ୍ତି। ତେଣୁ ଏବେ ସେ ସିଚୁଏସନ୍ ଆଉ ନାହିଁ ଯେ ଗୋଟେ ନାରୀ ଇଞ୍ଜିନିୟରିଂ ଫିଲ୍ଡରେ ଆଉ କରିପାରିବନି କାମ ବୋଲି, କାହିଁକି ନା ଏବେ ଦେଖନ୍ତୁ ଫାର୍ଷ୍ଟ ଥିଙ୍ଗ ମୁଁ କହିଲି ଆପଣଙ୍କୁ ଯେମିତି ଆଗରେ ଅଟୋମେସନ୍ ହେଇଗଲାଣି ହେଲା, ପ୍ଲାଣ୍ଟ କଥା ମୁଁ କହୁଛି, ଆଉ ଅନ୍ୟାନ୍ୟ ଫିଲ୍ଡରେ ଯଦି ଦେଖିବେ ଲେକ୍ଚରସିପ୍ ପ୍ରଫେସର କି କମ୍ପ୍ୟୁଟର କି କଲ୍ ସେଣ୍ଟର ଏସବୁ ଭିତରେ ତ କିଛି ଅସୁବିଧା ନାହିଁ, କାହିଁକିନା ଝିଅମାନେ ଏବେ ସବୁ ଫିଲ୍ଡରେ ସବୁ କରିପାରୁଛନ୍ତି, ତେଣୁ ତାଙ୍କୁ ଆଉ ମାନେ ଅଟକାଇବା କଥା ନୁହଁ। ଯେଉଁ ଆମର ଆଗରୁ ମେଲ୍ ଡୋମିନେଟେଡ୍ ସୋସାଇଟିରେ ଆମକୁ ଗୋଟେ ମାଇଣ୍ଡସେଟ୍ ପୁରେଇ ଦିଆଯାଇଥିଲା ଯେ ଝିଅମାନେ ୱିକ୍ ଆଜ୍ କମ୍ପେୟାର୍ ଟୁ ପୁଅ ପିଲା, ସେଇଟା ସେମିତି ନୁହଁ। ଏବେ ବାପା ମାଆ ମାନେ ଶିକ୍ଷିତ ହେଲା ପରେ ସେଇଟା ପିଲାଙ୍କ ମୁଣ୍ଡରୁ ବାହାରି ଗଲାଣି, ଏବେ ଝିଅ ପୁଅ ସବୁ ସମାନ।
0: ତେବେ ମ୍ୟାଡ଼ାମ ବର୍ତ୍ତମାନ ତ ଆପଣ କହିଲେ ଯେ ଇଞ୍ଜିନିୟରିଂ କ୍ଷେତ୍ରରେ ନାରୀମାନେ କେତେ ସକ୍ଷମ ଅଛନ୍ତି, ତ ବର୍ତ୍ତମାନ କୁହନ୍ତୁ ଯେ ଏହି କ୍ଷେତ୍ରରେ ନାରୀ ଏବଂ ପୁରୁଷଙ୍କ କାର୍ଯ୍ୟକଳାପରେ କିଛି ପାର୍ଥକ୍ୟ ଦେଖାଯାଏ କି ବା କିଛି ପାର୍ଥକ୍ୟ ରହିଥାଏ କି?
1: ହଁ, ପାର୍ଥକ୍ୟ ଟିକେ ତ ରହିବ। ଯେତେବେଳେ ଫିଲ୍ଡ ସର୍ଭିସ୍ ଯେମିତି ଧରନ୍ତୁ କ୍ରେନ୍କୁ ଚଢ଼ିବା ପାଇଁ ହେଲା କି କୌଣସି ଉପରେ ଯାଇକି କାମ କରିବାକୁ ପଡ଼ିଲା, ସେ କ୍ଷେତ୍ରରେ ଫାଷ୍ଟ ଫାଷ୍ଟ ତ ଟିକେ ଝିଅ ଯେଉଁମାନେ ନାରୀମାନେ ଯେଉଁମାନେ ସେ ଟିକେ ଫାଷ୍ଟ ଫାଷ୍ଟ ଡରିବେ, କିନ୍ତୁ ପରେ ଦୁଇ ଚାରିଥର ଚଢ଼ିଗଲା ପରେ ଆଉ କିଛି ଡିଫରେନ୍ସ ହେବନି। ଆଉ ଏବେ ତ ସେମିତି ଆଉ ହାତରେ କେହି ଜିନିଷ ବୋହୁନାହାନ୍ତି କି କିଛି ହେଉନି, ତେଣୁ ଏତେ ପାର୍ଥକ୍ୟ ଆଉ ନାହିଁ। କାହିଁକିନା ଏବେ ବି ବ୍ଲାଷ୍ଟ ଫର୍ନେସ୍ରେ ବି ଝିଅମାନେ କାମ କରୁଛନ୍ତି, କୋକୋ ଭ୍ୟାନ୍ରେ ବି ଝିଅ କାମ କରୁଛନ୍ତି, ଆଉ ମେନ୍ ହଷ୍ଟେଲ ମିଲ୍ରେ ବି ଝିଅ କାମ କରୁଛନ୍ତି, ତେଣୁ ସେମିତି ଅସୁବିଧା ମୁଁ ଭାବୁନି କିଛି ଅସୁବିଧା ହେବ ବୋଲି। ତା'ପରେ ଖାଲି ତ ରିସ୍କ ଏରିଆରେ ଯେ କାମ କରିବେ ସେମିତି ନାହିଁ, ଆହୁରି ବହୁତ କିଛି ଅନଏକ୍ସପୋଜ୍ଡ ଏରିଆ ଅଛି ଯେଉଁଠି ନାରୀମାନେ ତାଙ୍କ ଯୋଗଦାନ 100% ଦେଇପାରିବେ।
0: ତ ମ୍ୟାଡ଼ାମ ବର୍ତ୍ତମାନ କୁହନ୍ତୁ ଯେ ଆଗର ମହିଳା ଏବଂ ବର୍ତ୍ତମାନର ମହିଳା ମଧ୍ୟରେ ଇଞ୍ଜିନିୟରିଂ କ୍ଷେତ୍ରରେ କେତେ ଆଗକୁ ବଢ଼ିଛନ୍ତି ବା କେତେ ଉନ୍ନତି କରିଛନ୍ତି ବର୍ତ୍ତମାନର ନାରୀମାନେ?
1: ଦେଖନ୍ତୁ ମ୍ୟାଡ଼ାମ, ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରଥମରୁ ହିଁ ନାରୀମାନେ ଉନ୍ନତି କରିଛନ୍ତି। ଆମର ଏଡିଥ୍ କ୍ଲାର୍କ, ସିଏ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ, ସେ ପ୍ରଥମେ କ୍ଲାର୍କ କାଲକୁଲେଟର ତିଆରି କରିଥିଲେ। ଆଉ ଜଣେ ଆଡା ଲଭଲେସ୍, ଯିଏକି ଜଣେ ଥିଲେ ମେକାନିକାଲ ଇଞ୍ଜିନିୟର, ସିଏ ପ୍ରଥମେ ବାହାର କରିଥିଲେ ଯେ ଆନାଲିଟିକ୍ ଇଞ୍ଜିନକୁ ନେଇକରି ସିଏ ପ୍ରଥମେ ମେକାନିକାଲ କାଲକୁଲେଟର ଏନିଆକ୍ ଚାର୍ଲସ ବାବେଜଙ୍କ ସାଙ୍ଗରେ କାମ କରିଥିଲେ, ଏନିଆକ୍ ବାହାର କରିଥିଲେ। ରାଜେଶ୍ୱରୀ ଚାଟାର୍ଜୀ, ଯିଏ ହେଉଛନ୍ତି ଆମର ଫାଷ୍ଟ ଓମ୍ୟାନ୍ ଇଞ୍ଜିନିୟର ଫ୍ରମ୍ କର୍ଣ୍ଣାଟକ। ଏ ଲଳିତା ଫାଷ୍ଟ ଇଣ୍ଡିଆନ୍ ଓମ୍ୟାନ୍ ଇଞ୍ଜିନିୟର ହେଲା, ତାଙ୍କୁ କହିଥିଲେ ଯେ ସିଏ ବ୍ରିଟିଶ ଓମ୍ୟାନ୍ ଇଞ୍ଜିନିୟର ଡେରେ ସୋସାଇଟିରେ ତାଙ୍କୁ ମେମ୍ବର କରାହେଇଥିଲା। ତା'ପରେ ଆପଣଙ୍କର ଆମର ଓଡ଼ିଆ ଇଞ୍ଜିନିୟର ଫାଷ୍ଟ ହେଉଛନ୍ତି ସୁଧୀରା ଦାସ, ଯିଏକି ମାଷ୍ଟର ଇନ୍ ରେଡ଼ିଓ ଫିଜିକ୍ସ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଥିଲା। କଳ୍ପନା ଚାୱଲାଙ୍କ ନାଁ କିଏ ନ ଜାଣିଛି ମ୍ୟାଡ଼ାମ? କଳ୍ପନା ଚାୱଲା ଏରୋସ୍ପେସ୍ ଇଞ୍ଜିନିୟରିଂରେ ବିଟେକ୍ ଇଞ୍ଜିନିୟର, ସିଏ ପଞ୍ଜାବ ଇଞ୍ଜିନିୟରିଂ କଲେଜ ଚଣ୍ଡିଗଡ଼ରୁ ପାସ୍ କରିଥିଲେ। ଆଉ ପୁଣି ସେଲ୍ର ଯିଏ ଚେୟାରମ୍ୟାନ୍ ସୋମା ମଣ୍ଡଳ, ମୁଁ ପୂର୍ବରୁ ବି କହିଥିଲି, ସିଏ ହେଉଛନ୍ତି ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ସେଲ୍ର ସେ ଚେୟାରମ୍ୟାନ୍ ବି ଥିଲେ ଆଉ ସେ ଫଙ୍କସନାଲ ଡାଇରେକ୍ଟର ବି ଥିଲେ। ତାଙ୍କ ପିରିୟଡ଼ରେ ସେଲ୍ ବହୁତ ମାନେ ପ୍ରଫିଟ୍ ବି କରିଥିଲା, ତେଣୁ ନାରୀମାନେ ପୂର୍ବରୁ ବି ଭଲ ଇଞ୍ଜିନିୟର ଥିଲେ, ଏବେ ବି ହେଇପାରିବେ, କେବଳ ମାଇଣ୍ଡସେଟ୍ ଚେଞ୍ଜ କରିବାର ଅଛି। ଆଗରୁ ଜବରଦସ୍ତି ନାରୀମାନଙ୍କ ମୁଣ୍ଡରେ ପୁରେଇ ଦିଆହେଉଥିଲା ଯେ ତୁମେ ପାରିବନି ଏ କାମ, କିନ୍ତୁ ଏବେ ଯେହେତୁ ଲୋକଙ୍କର ମାଇଣ୍ଡସେଟ୍ ଚେଞ୍ଜ ହେଲାଣି, ଏବେ ଇଞ୍ଜିନିୟରିଂ ଫିଲ୍ଡରେ ଓମେନ୍ ମାନେ ବହୁତ ଭଲ କରିପାରିବେ ଆଉ କରୁଛନ୍ତି ମଧ୍ୟ।
0: ତେବେ ମ୍ୟାଡ଼ାମ ବର୍ତ୍ତମାନ କୁହନ୍ତୁ ଯେ ମହିଳାମାନେ ଏଇ ଯେଉଁ ଇଞ୍ଜିନିୟରିଂ କ୍ଷେତ୍ରରେ ନିଜକୁ ନିୟୋଜିତ କରି କେତେ ପ୍ରତିଶତ ଉପକୃତ ହୋଇପାରୁଛନ୍ତି ବର୍ତ୍ତମାନ ସୁଦ୍ଧା?
1: ଯାହା ରେକର୍ଡ କହୁଛି ଯେ ନାରୀମାନେ ଏବେ କମ୍ପ୍ୟୁଟର ସାଇନ୍ସ ଏଇସବୁରେ ବେଶୀ ନିୟୋଜିତ ହେଉଛନ୍ତି, ଆଉ ଯେଉଁ ମେକାନିକାଲ ହେଲା ଆପଣଙ୍କର ଅନ୍ୟାନ୍ୟ ଯେଉଁ ସିଭିଲ ହେଲା ଏଇସବୁ ବ୍ରାଞ୍ଚରେ ସେମାନଙ୍କର ଟିକେ ପରସେଣ୍ଟେଜ୍ କମ୍ ରହିଛି, କିନ୍ତୁ ଯେଉଁମାନେ ସବୁ ଚାକିରି କରୁଛନ୍ତି ମୁଁ ଜାଣିବାରେ ସେମାନେ ସକ୍ସେସଫୁଲି ନିଜକୁ ନିୟୋଜିତ କରିପାରୁଛନ୍ତି। ହୁଏତ କିଛି ପରସେଣ୍ଟ ଚାକିରିରେ ଯୋଗଦାନ ଦେଇପାରୁନାହାନ୍ତି, ତାଙ୍କୁ ମଝିରୁ ଚାକିରି ଛାଡ଼ିବାକୁ ପଡ଼ୁଛି, କିନ୍ତୁ ମୋରଓଭର 60-70% ନାରୀ ତାଙ୍କର ଇଞ୍ଜିନିୟରିଂ ଫିଲ୍ଡ କରି ତାଙ୍କର ଲାଇଭଲିହୁଡ଼ ଆରେଞ୍ଜ କରିପାରୁଛନ୍ତି, ତେଣୁ ଇଞ୍ଜିନିୟରିଂ ଫିଲ୍ଡରେ ସେମାନେ ବହୁତ ସକ୍ସେସ। କାହିଁକିନା ମହିଳାମାନଙ୍କ ଉପରେ ଦେଖନ୍ତୁ ମ୍ୟାଡ଼ାମ, ଯେତେ ଦୁନିଆ ଚେଞ୍ଜ ହେଲେ ଯାହା ହେଲେ ବି ମହିଳାମାନଙ୍କ ଉପରେ ରେସ୍ପନ୍ସିବିଲିଟି କମୁନି, ଫ୍ୟାମିଲି ରେସ୍ପନ୍ସିବିଲିଟି। ଆପଣ ବି ଜଣେ ମହିଳା, ଆପଣ ବି ଜାଣିପାରୁଥିବେ, ଆପଣ ଯେତେ ଚାକିରି କରନ୍ତୁ ଯାହା କରନ୍ତୁ ଆପଣଙ୍କୁ ପିଲା ଛୁଆଙ୍କ କଥା ଆପଣ ବୁଝିବେ, ତାଙ୍କର ଖାଇବା ପିଇବା ପାଠପଢ଼ା ସବୁକିଛି, ତେଣୁ କିଛି ଜଣ ମହିଳା ହୁଏତ ଚାକିରି ଛାଡ଼ୁଛନ୍ତି କିନ୍ତୁ ବହୁତ ଜଣ କଣ୍ଟିନ୍ୟୁ କରୁଛନ୍ତି।
0: ତେବେ ମ୍ୟାଡ଼ାମ ଯେହେତୁ ଆପଣ ନିଜେ ଜଣେ ସେହି କାର୍ଯ୍ୟରେ କାର୍ଯ୍ୟରତ ଅଛନ୍ତି, ତେବେ ଆପଣ କ'ଣ କହିବାକୁ ଚାହିଁବେ ଯେ ମହିଳାମାନଙ୍କ ପାଇଁ ଏହି ଇଞ୍ଜିନିୟରିଂ କ୍ଷେତ୍ରଟି କ'ଣ ଯୁକ୍ତିଯୁକ୍ତ?
1: ହଁ, ଯୁକ୍ତିଯୁକ୍ତ, ଅଯୌକ୍ତିକ କିଛି ନାହିଁ। ଏବେ ସବୁ ଫିଲ୍ଡରେ ସମସ୍ତେ ମାନେ ଏକ୍ସେଲ୍ କରିବାକୁ ଚାହୁଁଛନ୍ତି, ତ ଇଞ୍ଜିନିୟରିଂ ଫିଲ୍ଡ କାହିଁକି ଅନଏକ୍ସପୋଜ୍ ରହିବ ମହିଳାମାନଙ୍କ ପାଇଁ? ଇଞ୍ଜିନିୟରିଂ ଫିଲ୍ଡରେ ଆମର ବହୁତ ବ୍ରାଞ୍ଚ ଅଛି ମହିଳାମାନେ ଯେଉଁଥିରେ ଏକ୍ସେଲ୍ କରିପାରିବେ, ଯେମିତିକି ଆପଣଙ୍କର ଦେଖନ୍ତୁ କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ କମ୍ୟୁନିକେସନ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ସିଭିଲ ଇଞ୍ଜିନିୟରିଂ, ଇନଫର୍ମେସନ୍ ଟେକ୍ନୋଲୋଜି, ଇଲେକ୍ଟ୍ରୋନିକ୍ସ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂ, ଏସବୁଥିରେ ତ ମହିଳାମାନେ ଏକ୍ସେଲ୍ କରି ହିଁ ପାରିବେ। ଇଞ୍ଜିନିୟରିଂ ଫିଲ୍ଡରେ ଯଦି ମୋର ଓମେନ୍ ଆସିବେ ତାହେଲେ ଆମର ଯେଉଁ ମସ୍କୁଲାଇନ୍ ସେଣ୍ଟର

0: କଲଚର ଅଛି ଇଞ୍ଜିନିୟରିଂରେ, ସେଇଟା ଚେଞ୍ଜ ହେଇଯିବ। ଓମେନ୍ ଏମ୍ପାୱାରମେଣ୍ଟ ତ ହବ ହିଁ ହବ। ଓମେନ୍ ମାନେ ଆମେ ଆପଣଙ୍କୁ ୟା ପୂର୍ବରୁ ମୁଁ ବହୁତ ଏକ୍ଜାମ୍ପଲ ଦେଲି, ବହୁତ ଜଣ ଓମେନ୍ ଲିଡର ସକ୍ସେସଫୁଲି କାମ କରିକି ଯାଇଛନ୍ତି। ତେଣୁ ସେମାନେ ଓମେନ୍ ମାନେ ତାଙ୍କ କ୍ୟାରିୟର ଇଞ୍ଜିନିୟରିଂରେ ଭଲ ଭାବରେ ଗଢ଼ିପାରିବେ ଆଉ ଲିଡର ବି ହେଇପାରିବେ। ଆଉ ଇଞ୍ଜିନିୟରିଂ ଟେକ୍ନୋଲୋଜି ପ୍ରଫେସନଟା ଗୋଟେ ପଜିଟିଭ ଫୋର୍ସରେ ଯିବ। ଏବେ ବହୁତ କମ୍ପାନୀ ବି ଚାହିଁଲେଣି ମୋର୍ ଟୁ ମୋର୍ ଫିମେଲ୍ ମାନଙ୍କୁ ଇଞ୍ଜିନିୟର ନେବା ପାଇଁ। ଆଗ ଯେଉଁ ସେମାନେ ଟିକେ ରେଜିଷ୍ଟ କରୁଥିଲେ ଯେ ନାହିଁ ଆମେ ଫିମେଲ୍ ମାନଙ୍କୁ ନେବୁନି, ଏବେ ବହୁତ କମ୍ପାନୀଙ୍କର ମାଇଣ୍ଡସେଟ୍ ଚେଞ୍ଜ ହେଲାଣି। ସେମାନେ ଚାହିଁଲେଣି ଯେ ଆମେ ମୋର୍ରୁ ମୋର୍ ଫିମେଲ୍ ଇଞ୍ଜିନିୟରଙ୍କୁ ଆମ କମ୍ପାନୀରେ ନେବୁ ବୋଲି।
1: ତ ମ୍ୟାଡ଼ାମ୍, ଆପଣ ଏହି ଏଇ ନାରୀ ଇଞ୍ଜିନିୟରିଂ କ୍ଷେତ୍ର ବିଷୟରେ ଆପଣ ବହୁତ କିଛି କହିଲେ, ଆମେ ବହୁତ କିଛି ଜାଣିଲୁ ମଧ୍ୟ। ତ ମ୍ୟାଡ଼ାମ୍, ଶେଷରେ ଆପଣ ଜଣେ ଏହି କ୍ଷେତ୍ରରେ କାର୍ଯ୍ୟରତ ଥିବା ନାରୀ, ଆପଣ କ'ଣ କହିବାକୁ ଚାହିଁବେ ଆମ ଶ୍ରୋତା ଭଉଣୀମାନଙ୍କୁ ଏହି ବିଷୟବସ୍ତୁକୁ ନେଇକି?
0: ମୁଁ ଏଇ ଫିଲ୍ଡରେ 30 ବର୍ଷ ହେଲା କାମ କରିସାରିଲିଣି, ତେଣୁ ମୁଁ ଭାବୁନି ଯେ ଇଞ୍ଜିନିୟରିଂ କ୍ଷେତ୍ରରେ କୌଣସି ନାରୀକୁ କିଛି ଅସୁବିଧା ହେବା କଥା। ଯେ ଆମେ ଯେତେବେଳେ ଇଞ୍ଜିନିୟରିଂ କ୍ଷେତ୍ରରେ ଯୋଗ ଦେଇଥିଲୁ ସେତେବେଳେ ଆମେ ଏତେ କୋଅପରେସନ୍ ପାଇନଥିଲୁ ଆମର ଯେଉଁମାନେ ସହକର୍ମୀଙ୍କ ଠାରୁ, କିନ୍ତୁ ଏବେକାର ମାଇଣ୍ଡସେଟ୍ ପୁରା ଚେଞ୍ଜ ହୋଇଗଲାଣି। ଏବେ ଆମେ ପୁରା କୋଅପରେସନ୍ ପାଉଛୁ ଆମର ଯେଉଁ ସହକର୍ମୀମାନଙ୍କ ଠାରୁ। ତା'ପରେ ଆଉ ଗୋଟେ କଥା, ଆପଣଙ୍କର ମାନେ ପରିବାରର ସହଯୋଗ ବି ଦରକାର ଏଥିରେ, କାହିଁକିନା ଆପଣ ଯେତେବେଳେ ଗୋଟେ ପ୍ଲାଣ୍ଟରେ କାମ କରିବେ ଆପଣଙ୍କୁ 8-9 ଘଣ୍ଟା କାମ କରିବାକୁ ପଡ଼ିବ, ତେଣୁ ଆପଣଙ୍କ ପରିବାରର ସହଯୋଗ ବି ଦରକାର। ଆଉ ପ୍ଲାଣ୍ଟରେ ତ ଖାଲି ଇଞ୍ଜିନିୟରିଂର କାମ ନାହିଁ, ଆପଣଙ୍କ ପ୍ଲାଣ୍ଟ ବାହାରେ ବି ବହୁତ ଇଞ୍ଜିନିୟରିଂ କାମ ଅଛି, ଯେମିତି ଇନଫ୍ରାଷ୍ଟ୍ରକ୍ଚର୍, ରାସ୍ତାଘାଟ ତିଆରି ହେଲା, କୌଣସି ଇଲେକ୍ଟ୍ରୋନିକ୍ସ ଇକ୍ୱିପମେଣ୍ଟ କାମ, କଲ୍ ସେଣ୍ଟର୍, ବହୁତ ଜାଗାରେ ଅଛି, ବହୁତ କାମ ଅଛି ଇଞ୍ଜିନିୟରିଂରେ ଆପଣଙ୍କର। ଯେମିତି ନାସାରେ ବି ଯେମିତି କାମ ସବୁ ଚାଲିଛି, କି ଆମର ସ୍ପେସ୍ ରିସର୍ଚ୍ଚ, ଏସବୁ କାମ ସେମାନେ ତ କରିପାରିବେ ଆରାମରେ, କିଛି ଅସୁବିଧା ନାହିଁ। ତେଣୁ ମୁଁ କହିବା କଥା ଇଞ୍ଜିନିୟରିଂ ଫିଲ୍ଡ ଆଉ ଓମେନ୍ମାନଙ୍କ ପାଇଁ ଅନଏକ୍ସପୋଜ୍ ହେଇ ନାହିଁ, ଅଲରେଡ଼ି ଏଇଟା ଏକ୍ସପୋଜ୍ ହେଇସାରିଲାଣି। ତେଣୁ ୟାକୁ ଆମେ ଆଉ କୌଣସି ନାରୀକୁ ଆମେ ଆଉ ବାଧା ଦେବା କଥା ନୁହଁ କି ତୁମେ ଇଞ୍ଜିନିୟରିଂ ଫିଲ୍ଡକୁ ଆସନି ବୋଲି, ବରଂ ତାଙ୍କୁ ଆମେ ପ୍ରୋତ୍ସାହିତ କରିବା କଥା। ଶେଷରେ ମୁଁ କହିବି ନାରୀମାନଙ୍କୁ ଯେ ଯେଉଁ ନାରୀମାନେ ଭାବୁଛନ୍ତି ଯେ ଆମେ ଇଞ୍ଜିନିୟରିଂ କ୍ଷେତ୍ରରେ କାମ କରିପାରିବୁନି, ସେ ତାଙ୍କ ମନରୁ ସେ କଥା ଦୂରେଇ ଦିଅନ୍ତୁ ଆଉ ନିଜ ଆତ୍ମବିଶ୍ୱାସକୁ ଦୃଢ଼ କରି ଇଞ୍ଜିନିୟରିଂ କ୍ଷେତ୍ରରେ କାମ କରିବା ପାଇଁ ଜର ରୋଜଗାର କି ଭବିଷ୍ୟତ ତିଆରି କରିବା ପାଇଁ ସେମାନେ ଇଞ୍ଜିନିୟରିଂ କ୍ଷେତ୍ରକୁ ବାଛିପାରନ୍ତି। ଇଞ୍ଜିନିୟରିଂ କ୍ଷେତ୍ର ଆଉ ଯେମିତି ଆଗରୁ କୁହାହେଉଥିଲା ଯେ ବହୁତ କଷ୍ଟ, ଏଠି ନାରୀମାନେ କାମ କରିବେନି, ସେସବୁ କିଛି ନାହିଁ। ଯେହେତୁ ମୁଁ ଜଣେ ନାରୀ, ମୁଁ କାମ କରୁଛି, ମୁଁ କହୁଛି ଇଞ୍ଜିନିୟରିଂ କ୍ଷେତ୍ର ଆଉ କଷ୍ଟ ହେଇକିରି ନାହିଁ, ନାରୀମାନେ ଇଞ୍ଜିନିୟରିଂ କ୍ଷେତ୍ରକୁ ବାଛିପାରିବେ ନିଜ ଭବିଷ୍ୟତ ତିଆରି କରିବା ପାଇଁ।
1: ଖୁବ୍ ସୁନ୍ଦର ମ୍ୟାଡ଼ାମ୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଆମ ଅଲ୍ ଇଣ୍ଡିଆ ରେଡ଼ିଓ ରାଉରକେଲା ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।

ତେବେ ଶ୍ରୋତା ଭଉଣୀ, ଶୁଣିଲେ ତ ଇଞ୍ଜିନିୟରିଂ କ୍ଷେତ୍ରରେ ମଧ୍ୟ ନାରୀମାନଙ୍କର ଅବଦାନ କେତେ ଗୁରୁତ୍ୱପୂର୍ଣ୍ଣ ରହିଛି। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ମହିଳାମାନଙ୍କର ଶିକ୍ଷା ଓ ପ୍ରଯୁକ୍ତିଗତ ଶିକ୍ଷା ପ୍ରତି ତାଙ୍କୁ ଉତ୍ସାହିତ କରିବା ଏବଂ ଏକ ନୂତନ ସମାଜ ଗଢ଼ିବା।

ଶ୍ରୋତା ଭଉଣୀ, ଜୁନ୍ ଚବିଶରେ ପାଳନ କରାଯାଇଥାଏ ମିଡ୍ ସମର ଡେ। ଏହା ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ। ଏହା ଏକ ଦିନ ଯାହା ପ୍ରକୃତି ଆମକୁ ଦେଇଥିବା ସମସ୍ତ ଉପହାରକୁ ପ୍ରଶଂସା କରିବା ପାଇଁ ଉଦ୍ଦିଷ୍ଟ। ଗ୍ରୀଷ୍ମ ସୋଲଷ୍ଟାଇସ୍ ବର୍ଷର ସବୁଠାରୁ ଲମ୍ବା ଦିନକୁ ଚିହ୍ନିତ କରେ ଏବଂ ଏହା ଜୁନ୍ 20ରେ ଅବତରଣ କରେ, କିନ୍ତୁ ପୁରୁଣା ଜୁଲିଆନ୍ କ୍ୟାଲେଣ୍ଡର ଏହାକୁ ଭିନ୍ନ ଭାବରେ ଚିହ୍ନିତ କରିଥିବାରୁ ମିଡ୍ସମର୍ ଡେ ପାଇଁ ଜୁନ୍ 24 ତାରିଖଟି କରାଯାଇଥିଲା। ପଥର ଯୁଗରେ ଉର୍ବରତା ଏବଂ ସଫଳ ଅମଳ ପାଇଁ ମିଡ୍ସମର୍ ଏକ ରୀତି ଭାବରେ ଆରମ୍ଭ କରାଯାଇଥିଲା। ଗ୍ରୀଷ୍ମ ପ୍ରବାହ ସମୟରେ ଉଦ୍ଭିଦଗୁଡ଼ିକର ଆରୋଗ୍ୟ ଗୁଣ ରହିଛି ଏବଂ ସେମାନଙ୍କ ରୀତିନୀତି ସହିତ ପ୍ରକୃତି ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ଦିନକୁ ସମ୍ମାନିତ କରିବା ପାଇଁ ଏହି ମିଡ୍ସମର୍ ଦିବସଟି ପାଳନ କରାଯାଇଥାଏ। ଏମିତି ବି କୁହାଯାଇଥାଏ ଯେ ଗ୍ରୀଷ୍ମ ସରିଯାଇ ବର୍ଷା ଋତୁ ଆସିବା ପୂର୍ବ ସମୟଟିକୁ ଏହି ମିଡ୍ସମର୍ ଦିବସ ରୂପେ ପାଳନ କରାଯାଇଥାଏ।

ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ଆସନ୍ତୁ ମହିଳା ସଶକ୍ତିକରଣରେ ଯୋଗର ଭୂମିକା ବିଷୟରେ କେତେଗୁଡ଼ିଏ ବିଶେଷ କଥା ଜାଣିବା। ହଁ ଶ୍ରୋତା ଭଉଣୀ, ଯୋଗ ହେଉଛି ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର। ଏହା କେବଳ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଶରୀର, ମନ ଏବଂ ଆତ୍ମାର ସନ୍ତୁଳନ ରକ୍ଷା କରିବାର ଏକ ସମ୍ପୂର୍ଣ୍ଣ ପଦ୍ଧତି। ବର୍ତ୍ତମାନ ସମୟରେ ଯୋଗ ମହିଳାମାନଙ୍କ ସ୍ୱାସ୍ଥ୍ୟ, ଆତ୍ମବିଶ୍ୱାସ ଓ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଆଜିର ମହିଳାମାନେ ପରିବାର, ଶିକ୍ଷା, ଚାକିରି ଓ ସମାଜର ବିଭିନ୍ନ ଦାୟିତ୍ୱ ସମ୍ଭାଳୁଛନ୍ତି। ଏହି ବ୍ୟସ୍ତ ଜୀବନରେ ସେମାନେ ଅନେକ ସମୟରେ ମାନସିକ ଚାପ ଓ ଶାରୀରିକ କ୍ଳାନ୍ତିର ସମ୍ମୁଖୀନ ହେଉଛନ୍ତି। ନିୟମିତ ଯୋଗ ଅଭ୍ୟାସ ଶରୀରକୁ ସୁସ୍ଥ ରଖିବା ସହିତ ମନକୁ ଶାନ୍ତ ଓ ସକାରାତ୍ମକ କରିଥାଏ। ଏହା ଚିନ୍ତା, ଅବସାଦ ଏବଂ ମାନସିକ ଚାପ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ହଁ ଶ୍ରୋତା ଭଉଣୀ, ଯୋଗ ମହିଳାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରେ ଏବଂ ସେମାନଙ୍କୁ ନିଜ କ୍ଷମତା ଉପରେ ଭରସା କରିବା ଶିଖାଇଥାଏ। ଜଣେ ସୁସ୍ଥ ଓ ସଚେତନ ମହିଳା ନିଜ ପରିବାର ଓ ସମାଜର ଉନ୍ନତିରେ ଅଧିକ ଅବଦାନ ରଖିପାରନ୍ତି। ତେଣୁ ଯୋଗ କେବଳ ସ୍ୱାସ୍ଥ୍ୟର ମାଧ୍ୟମ ନୁହେଁ, ଏହା ମହିଳା ସଶକ୍ତିକରଣର ମଧ୍ୟ ଏକ ଶକ୍ତିଶାଳୀ ଉପାୟ। ବିଶେଷ କରି ମହିଳାମାନେ ଯଦି ନିୟମିତ ଯୋଗ କରନ୍ତି, ତେବେ ସେମାନେ ଶାରୀରିକ ଓ ମାନସିକ ଭାବରେ ଅଧିକ ସଶକ୍ତ ହୋଇପାରିବେ। ତେଣୁକରି ପରିଶେଷରେ କୁହାଯାଇପାରିବ ଯେ ଯୋଗ ହେଉଛି ସୁସ୍ଥ ଶରୀର, ସୁସ୍ଥ ମନ ଏବଂ ସଶକ୍ତ ନାରୀ ଗଠନର ଏକ ପ୍ରଭାବଶାଳୀ ମାର୍ଗ। ଆସନ୍ତୁ ଆମେ ସମସ୍ତେ ଯୋଗକୁ ନିଜ ଜୀବନର ଏକ ଅଂଶ କରିବା ଏବଂ ସୁସ୍ଥ ଓ ସଶକ୍ତ ସମାଜ ଗଢ଼ିବାରେ ସହଯୋଗ କରିବା।

ଶ୍ରୋତବନ୍ଧୁ, ଏଇଠି ଶେଷ ହେଲା ନାରୀମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ନାରୀ ମହଲ। ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସୋମଶ୍ରୀ ମହାନ୍ତି।

ସୁରନ୍ଧୁ ବର୍ତ୍ତମାନ ଆସନ୍ତୁ ଜାଣିବା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବା ବନ୍ଦନା କାର୍ଯ୍ୟକ୍ରମ, 6:35 ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ, କାଲି ଏଥିରେ ସ୍ଥାନ ପାଇଛି ଏହାର 203ତମ ଭାଗ। 7:25 ଶୁଣିବା ଖେଳ ଜଗତ କାର୍ଯ୍ୟକ୍ରମ, 8:30 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଶୁଭେନ୍ଦୁ କୁମାର ପାଢ଼ୀ ଏବଂ ସ୍ମିତା ତ୍ରିପାଠୀଙ୍କ କଣ୍ଠରୁ କେତେ ମଞ୍ଚୁଆ ଓଡ଼ିଆ ଗୀତ। 8:45 ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ, 9:00 ସନ୍ଧ୍ୟା 5:00 ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ, ତା ମଧ୍ୟରେ 10:00 ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ, 12:00 ଶୁଣିବା NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, 5:00 ଶୁଣିବା ଓଡ଼ିଆ ଭଜନ କାର୍ଯ୍ୟକ୍ରମ ଆରତୀ, 5:20 ଶ୍ରୀମଦ ଭାଗବତ, କାଲି ଏଥିରେ ସ୍ଥାନ ପାଇଛି ଏହାର 433ତମ ଭାଗ, ପ୍ରଯୋଜନରେ ସୁହାସ ମହାନ୍ତି। 5:30 ଶୁଣିବା ଯୁବ ଭାଇ ଭଉଣୀଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ, 6:10 ଓଡ଼ିଶୀ ଗୀତ କାର୍ଯ୍ୟକ୍ରମ, ପରେ ପରେ 7:30 କିଷାନ ଭାଇ ଭଉଣୀମାନଙ୍କ ପ୍ରିୟ କାର୍ଯ୍ୟକ୍ରମ କିଷାନ ବାଣୀ, 8:00 ଶୁଣିବା ଆପମାନଙ୍କ ପ୍ରିୟ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ, 8:30 ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ, 9:15 10:00 ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ ଏବଂ 10:00 ଶୁଣିବା ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ। 10:30 ଶୁଣିବା ରୂପକ ପୁଣ୍ୟମୟୀ ଜନ୍ମଭୂମି, ପ୍ରଯୋଜନାରେ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ଏବଂ ଉପସ୍ଥାପନାରେ ପ୍ରଦୀପ୍ତ କୁମାର ନନ୍ଦ, ସହ ଉପସ୍ଥାପକ ପ୍ରଦୀପ୍ତ କୁମାର ନନ୍ଦ ଏବଂ ରଘୁନନ୍ଦନ ଲାଗ୍ରା। ସ୍ୱତନ୍ତ୍ର ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତେ ସୂଚନା।

0: ଆକାଶବାଣୀ ରାଉରକେଲା
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଭଜନ ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଏଥିରେ ଶୁଣିବା ଜୟ ଗଣେଶ ଦେବା ଗୀତଟି। ଗୀତଟିକୁ ଗାଇଛନ୍ତି ନୀତିନ ମୁକେଶ ଏବଂ ଅନୁପମା ଦେଶପାଣ୍ଡେ। ଗୀତଟିକୁ ରଚନା କରିଛନ୍ତି ପ୍ରଦ୍ୟୁମ୍ନ ଶର୍ମା।

ଶ୍ରୋତନ୍ଧୁ ବର ପରବର୍ତ୍ତୀ ଗୀତଟି ଶୁଣିବା ଜୟ ପାର୍ବତୀ ମାତା ଗୀତଟି ଗୀତଟିକୁ ଗାଇଛନ୍ତି ନିତିନ ମୁକେଶ ଏବଂ ଅନୁପମା ଦେଶପାଣ୍ଡେ। ଗୀତଟିକୁ ରଚନା କରିଛନ୍ତି ପଦ୍ମନ ଶର୍ମା।

କାର୍ଯ୍ୟଦକ୍ଷତାକୁ ନଷ୍ଟ କରେ, ଫଳରେ ଶିକ୍ଷା, କ୍ୟାରିୟର ଓ ସାମାଜିକ ମଧ୍ୟ ପ୍ରଭାବିତ ହୁଏ। ସେଇଥିପାଇଁ କଥାରେ ଅଛି, ଖରାପ ସଙ୍ଗ ଯିଏ ମିଶେ ନିଜ ଭବିଷ୍ୟତ ନିଜେ ନାଶେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଅନେକ ଥର ମନ୍ କି ବାତ୍ରେ ନିଶାମୁକ୍ତ ଭାରତ ଗଠନର ଆହ୍ୱାନ ଦେଇଛନ୍ତି। 2047 ସୁଦ୍ଧା ବିକଶିତ ଭାରତର ଯେଉଁ ସ୍ୱପ୍ନ ସାକାର କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ଯୁବଶକ୍ତିକୁ, ତାକୁ ପୂରଣ କରିବାକୁ ହେଲେ ନିଶାମୁକ୍ତ ଭାରତ ଗଠନ ସହ ଆମର ଯୁବଶକ୍ତିମାନେ ନବସୃଜନ, କ୍ରୀଡ଼ା, କୌଶଳ ବିକାଶ, ଆମର ସେଥିପାଇଁ ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଓ ରାଷ୍ଟ୍ର ଗଠନ କାର୍ଯ୍ୟରେ ସଚେତନ ଓ ଦାୟିତ୍ୱବାନ ହେବାକୁ ପଡ଼ିବ ବୋଲି ଅନେକ ଥର ଭାରତର ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିବେଦନ କରିଆସୁଛନ୍ତି। କାରଣ

0: ସେଥିପାଇଁ ଭାରତ ସରକାର ଖେଲୋ ଇଣ୍ଡିଆ ସ୍ଲୋଗାନ ରଖିଛନ୍ତି, ଯୋଉଥିରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ, ଯୋଉ ରୁରାଲ ଟ୍ୟାଲେଣ୍ଟ ଗୁଡାକୁ ଦେଶରେ ସର୍ବୋଚ୍ଚ ଖେଳରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି। ତେଣୁ ନିଶାଦ୍ରବ୍ୟର ଚୋରାଚାଳନ ରୋକିବାରେ ମଧ୍ୟ ଯୁବପିଢ଼ିଙ୍କର ସହଯୋଗ ନିହାତି ଭାବରେ ବଡ଼ ଗୁରୁତ୍ୱପୂର୍ଣ୍ଣ। ନିଜ ଅଞ୍ଚଳର ଯୋଉ ସନ୍ଦେହଜନକ କାର୍ଯ୍ୟକଳାପ ହେଉଛି, ଅବୈଧ ନିଶା କାରବାର ହେଉଛି, ଚୋରାଚାଳନ ହେଉଛି, ସେ ସମ୍ପୃକ୍ତରେ ଆମେ ପ୍ରଶାସନ, ପୋଲିସ, ନାର୍କୋଟିକ୍ସ ବିଭାଗକୁ ଅବଗତ କରାଇବାକୁ ପଡିବ। ନାଗରିକ ସଚେତନତା ଓ ସହଯୋଗ ବିନା କୌଣସି କାର୍ଯ୍ୟ ସମ୍ଭବ ନାହିଁ, ସରକାର ଏକାକୀ କରିପାରିବେ। ତେଣୁ ଏ ଦିଗରେ ଯୁବପିଢ଼ି ଅଗ୍ରସର ହେବା ଆବଶ୍ୟକ। ଓଡ଼ିଶାର ଯୁବପିଢ଼ି ନିଜ ଶକ୍ତିକୁ ସକାରାତ୍ମକ ଦିଗରେ ମଧ୍ୟ ବିନିଯୋଗ କରିବା ଆବଶ୍ୟକ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ୱେଚ୍ଛାସେବା, ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଲେ ନିଶା ପ୍ରତି ଆଉ ଧୀରେ ଧୀରେ ଆକର୍ଷଣ କମିଯିବ। ଖାଲି ସମୟ ଓ ଦିଗହୀନତା ହିଁ ଏହା ଅନେକ କ୍ଷେତ୍ରରେ ଯୁବକମାନଙ୍କୁ ଭୁଲ ପଥକୁ ନେଇଥାଏ। ବେକାରରେ ନ ବସି ବିକଳ୍ପ ଉପାର୍ଜନ ପାଇଁ ଗୁରୁତ୍ୱ ଦେବା। ସବୁଠାରୁ ବଡ କଥା ହେଲା ଆଜିକା ଯୁଗ ହଉଛି ଡିଜିଟାଲର ଯୁଗ। ତେଣୁ ଡିଜିଟାଲ ଯୁଗରେ ଯୁବପିଢ଼ିମାନେ ସୋସିଆଲ ମିଡିଆ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି। ତେଣୁ ସୋସିଆଲ ମିଡିଆକୁ ଏକ ଆନ୍ଦୋଳନର ମାଧ୍ୟମ ବୋଲିକି ଆମେ କରିପାରିବା, ଯୋଉଠି ନିଶା ବିରୋଧୀ ଭିଡିଓ, ପୋଡକାଷ୍ଟ, ସଫଳତାର କାହାଣୀ ପ୍ରସାର କରି ଆମେ ହଜାର ହଜାର ଯୁବକ ଯୁବତୀଙ୍କୁ ପ୍ରଭାବିତ କରିପାରିବା। ଏବଂ ବିଶେଷ କରି ଓଡ଼ିଆ ଭାଷାରେ ଏସବୁ କଲେ ଆମ ଓଡ଼ିଶାର ଯୋଉ ନିଶା ନିବାରଣର ଦିଗରେ ବହୁତ ସହାୟକ ହବ। ଆଉ ଗୋଟେ କଥା ହେଲା ଯେ ଆମେ ଯେତେବେଳେ ଗୋଟେ ନିଶାଡ଼ିକୁ ଦେଖୁଛୁ ବା ନିଶାଗ୍ରସ୍ତ ଯୁବକ ଦେଖୁଛୁ, ସାଧାରଣତଃ ଆମର ଘୃଣା ଭାବ ପଳେଇ ଆସୁଛି। ତେଣୁ ନିଶା ବ୍ୟକ୍ତିଙ୍କୁ ଘୃଣା କରିବା ଆବଶ୍ୟକ ନାହିଁ, ତାକୁ ସ୍ୱାଭାବିକ ଜୀବନକୁ ଫେରାଇବା ଆଣିବା ପାଇଁ ଆମର ପରିବେଶ, ଆମ ଚାରିପାଖର ମଣିଷମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଭଳି ଲୋକଙ୍କୁ ନିଶାମୁକ୍ତି କେନ୍ଦ୍ର, ପରାମର୍ଶଦାତା ଏବଂ ପରିବାରଙ୍କର ସ୍ନେହ, ଶ୍ରଦ୍ଧା ଏବଂ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ। ତାଙ୍କୁ ପୁନର୍ବାସ ଯୋଉ ଆଶ୍ରୟସ୍ଥଳୀରେ ନେଇ ଯୁବପିଢ଼ିମାନଙ୍କୁ ତାଙ୍କର ମାନସିକ ପରିବର୍ତ୍ତନ କରିବା ଆବଶ୍ୟକ। ତେଣୁ ଦେଶର ଉନ୍ନତି, ଶାନ୍ତି, ସମୃଦ୍ଧି ପାଇଁ ନିଶାମୁକ୍ତ ଯୁବ ସମାଜ ଗୋଟିଏ ବଡ଼ ଜରୁରୀ। ଆମର ଯୁବପିଢ଼ି ଏ ଦିଗରେ ସଚେତନ, ଦାୟିତ୍ୱବାନ ଓ ସଂକଳ୍ପବଦ୍ଧ ଯଦି ହୁଅନ୍ତି, ତେବେ ନିଶାଦ୍ରବ୍ୟର ସେବନ କମିବ, ଚୋରାଚାଲାଣ ବିରୋଧରେ ଏକ ବଡ଼ ସାମାଜିକ ଆନ୍ଦୋଳନ ଠିଆ ହେଇପାରିବ। ତେଣୁ ଆମେ ମୁଖ୍ୟତଃ ମନେ ରଖିବାକୁ ହେବ ଯେ ନିଶା ପ୍ରଥମେ ସାଙ୍ଗ ହେଇକି ଆସେ, ପରେ ଆମର ମାଲିକ ହେଇଯାଏ ଏବଂ ଶେଷରେ ମଣିଷକୁ ଦାସ କରିଦିଏ ଏବଂ ମଣିଷକୁ ନିଶେଷ କରିଦିଏ। ସବୁଠାରୁ ବଡ କଥା ହେଲା ଯେ ଆମର ଅବକାରୀ ବିଭାଗର ସକ୍ରିୟତା ରହିବା ଆବଶ୍ୟକ, ବାରମ୍ବାର ଚଢ଼ାଉ ହେବା ଆବଶ୍ୟକ ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ। ଏହାଦ୍ୱାରା ଯୁବପିଢ଼ି ମାନେ ଦେଖିବେ ଯେ ନିଶାଗ୍ରସ୍ତ ଲୋକମାନେ ଏବଂ ନିଶା କାରବାରରେ ସଂଶ୍ଲିଷ୍ଟ ଲୋକମାନେ କିଭଳି ଆଇନତଃ ଦଣ୍ଡ ପାଆନ୍ତି। ତା ସହିତ ସବୁଠାରୁ ବଡ କଥା ହେଲା ଆମେ ସବୁବେଳେ ସରକାରୀ ଚାକିରି ପ୍ରତି ଆମେ ଆକର୍ଷିତ ହୋଇଥାଉ। ଭାରତର ଯୁବପିଢ଼ି ବହୁତ ଶିକ୍ଷିତ ଏବଂ ସେମାନଙ୍କର କୌଶଳ ଅଧିକ ଉନ୍ନତ, ସେଥିପାଇଁ ଆମେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଯୋଉ ଆହ୍ୱାନ ରହିଛି ଯେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଉ ଆରମ୍ଭ ହୋଇଛି, ସେ ଷ୍ଟାର୍ଟଅପ୍ ଇଣ୍ଡିଆରେ ଆମେ ସହଯୋଗ କରିବା ଏବଂ ଏମିତି ଅନେକ ଷ୍ଟାର୍ଟଅପ୍ ଇଣ୍ଡିଆ ବିଶ୍ୱର ଅନ୍ୟ ଦେଶମାନଙ୍କର କମ୍ପାନୀମାନଙ୍କୁ ମଧ୍ୟ ଚକିତ କରିଦେଇଛି। ତେଣୁ ଆମର ଭାରତର ଯୁବପିଢ଼ି ମାନେ ମଧ୍ୟ ନିଜ ବଳରେ ଆମେ ନିଜେ ଚାକିରି ଖୋଜିବା ଅପେକ୍ଷା ଅନ୍ୟକୁ ଚାକିରି ଦେବାରେ ସହାୟକ ହେବା ଏବଂ ଏଥିପାଇଁ ଆସନ୍ତୁ ଆମେ ସଂକଳ୍ପ କରିବା ନିଶାକୁ ନା କରିବା ଆଉ ସୁସ୍ଥ ସମାଜ ଗଠନ କରିବା। ତା ସହିତ ଘରେ ଘରେ ଆମେ ବାର୍ତ୍ତା ପହଞ୍ଚାଇବା ଯେ ନିଶାମୁକ୍ତ ଭାରତ ଗଠନରେ ଆମେ ଜଣେ ସିପାହୀ ହେବା। ବିକଶିତ ଭାରତ ଆଉ ସୁସ୍ଥ ଭାରତ ଗଠନରେ ଆମର ଯୁବପିଢ଼ି ମାନଙ୍କର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେବଳ ନିଶା ଛାଡ଼ିଲେ ହେବ ନାହିଁ, ନିଶା କାରବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଆମେ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆମେ ସକ୍ରିୟ ଅଂଶଗ୍ରହଣ କରିବା। ଆମ ଅଞ୍ଚଳର ଆମ ଚାରିପାଖରେ ହେଉଥିବା ନିଶା କାରବାରକୁ ବନ୍ଦ କରିବାରେ ଆମେ ସଜାଗ ରହିବା ଏବଂ ଆମେ ସମ୍ପୃକ୍ତ ବିଭାଗକୁ, ପୋଲିସକୁ ଏ ସମ୍ପର୍କରେ ଖବର ଦେବା ଏବଂ ଏହାଦ୍ୱାରା ଆମେ ସୁସ୍ଥ ସମାଜ ଗଠନରେ ଜଣେ ଦକ୍ଷ ସିପାହୀ ହୋଇପାରିବା ଏବଂ ବିକଶିତ ଭାରତ ଗଠନରେ ଆମର ପ୍ରମୁଖ ଭୂମିକା ଗ୍ରହଣ କରିବା। ତେଣୁ ଆସନ୍ତୁ ସମସ୍ତେ ମିଳିମିଶିକି ସଂକଳ୍ପ ନେବା ଯେ ନିଶାଦ୍ରବ୍ୟର ବ୍ୟବହାରକୁ ରୋକିବା ଏବଂ ଚୋରାଚାଳନ ପ୍ରତିହତ କରିବାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା।
1: ଶୁଣୁଥିଲେ ଆଲୋଚନା ନିଶାଦ୍ରବ୍ୟର ବ୍ୟବହାର ଏବଂ ଚୋରାଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦ୍ୱିତୀଚନ୍ଦ୍ର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଏବଂ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ, ସାଂସଦ ଓ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ଦୁର୍ଘଟଣାରେ 70ରୁ ଉର୍ଦ୍ଧ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ରାଜ୍ୟର 10ଟି ସରକାରୀ ବିଦ୍ୟାଳୟକୁ ଚୟନ କରାଯାଇଛି। ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡକୁ ଭିତ୍ତି କରି ମୂଲ୍ୟାଙ୍କନ କରାଯାଇଥିଲା। ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ସୂଚନା ଅନୁସାରେ ଜାତୀୟ ସ୍ତରରେ 29ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 191ଟି ବିଦ୍ୟାଳୟକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ 1 ଲକ୍ଷ ଟଙ୍କା ନଗଦ ରାଶି, ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ସହ 3 ଦିନିଆ ଭ୍ରମଣର ସୁଯୋଗ ମିଳିବ। ରାଜ୍ୟର ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କଟକ, ଅନୁଗୁଳ, ପାଲହଡ଼ା, ତାଲଚେର, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଆସିକା ସମେତ 64ଟି ସ୍ଥାନର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ସମସ୍ତ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମକୁ ଏହାର ସଠିକ୍ ପ୍ରସାର ନିମନ୍ତେ ଅନୁରୋଧ କରାଯାଇଛି। ଇଂରାଜୀ ବନାନ ସଂଶୋଧନ ନେଇ ପୂର୍ବରୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମ ପାଇଁ 94.5% କଟ୍ ଅଫ୍ ରହିଥିବା ବେଳେ ପଦାର୍ଥ ବିଜ୍ଞାନରେ 96.5%, ପ୍ରାଣୀ ବିଜ୍ଞାନରେ 94.83% କଟ୍ ଅଫ୍ ରହିଛି। ସେହିପରି ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ କଟ୍ଅପ୍ 92% ରହିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସମନ୍ୱିତ ସ୍ନାତକ ଆଇନ ବିଭାଗରେ କଟ୍ଅଫ୍ 99.4% ରହିଛି।
ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ 287,327 ଆସନ ରହିଛି। ଏଥିପାଇଁ 237,200 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ 187,782 ଜଣ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ମନୋନୀତ ହୋଇଛନ୍ତି। UGC NET 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ହେଉଥିବା ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ଶିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ

0: ଫେଲୋସିପ୍, ଜେଆର୍ଏଫ୍ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ନିଟ୍ ପୁନଃ ପରୀକ୍ଷା ପାଇଁ ଆର୍ଆଇ ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆସନ୍ତା 28 ତାରିଖରେ ଓଏସ୍ଏସ୍ଏସ୍ସି ପକ୍ଷରୁ ଏହି ପରୀକ୍ଷା କରାଯିବ। ତେବେ ଆବେଦନକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର ତାରିଖ ପରିବର୍ତ୍ତନ ହୋଇପାରେ। ଏହାର ପୁନଃବିଚାର ପାଇଁ ଆଜି ଓଏସ୍ଏସ୍ଏସ୍ସି ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟର ସହରାଞ୍ଚଳ ଗୃହ ନିର୍ମାଣ, ନଗର ଯୋଜନା ଏବଂ ଜମି ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଅଧିନିୟମ 2023ର ସଫଳ କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଆପାର୍ଟମେଣ୍ଟ ମାଲିକ, ଡେଭଲପର ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ। ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି, ଯେଉଁଥିରେ ଆବାସିକ, ବ୍ୟବସାୟିକ ଏବଂ ମିଶ୍ରିତ ବ୍ୟବହାର ଭିତ୍ତିକ ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ବ୍ୟବସ୍ଥା ସରଳ ହୋଇଛି। ପାରିବାରିକ ଭାଗବଣ୍ଟା ଜନିତ ସବ୍ଡିଭିଜନ ପାଇଁ ଲେଆଉଟ୍ ଅନୁମୋଦନ ପାଇଁ ଆବେଦନର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି ଏବଂ 500 ବର୍ଗମିଟରରୁ କମ୍ ଥିବା ପ୍ଲଟ୍ଗୁଡ଼ିକର ସବ୍ଡିଭିଜନ ପାଇଁ କେତେକ ସର୍ତ୍ତ ସାପେକ୍ଷ ଏକକାଳୀନ ରିହାତି ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକୁ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ରେ ଅନୁଷ୍ଠିତ ଶିବିରରେ 62 ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ର ଖେମଲାହେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 71 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 18 ମାମଲାର ତୁରନ୍ତ ସମାଧାନ କରାଯାଇଥିବା ବେଳେ 4 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା କଲନରା ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 4 ରେଡ୍କ୍ରସ୍ ପାଣ୍ଠିରୁ 28,000 ସହାୟତା ରାଶି ପ୍ରଦାନ କରାଯାଇଛି। ପାଣିପାଗ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହୋଇଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୌସୁମୀର ଅଗ୍ରଗତି ଓ ବର୍ଷା ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ମନସୁନ ଆହୁରି ପ୍ରୋଗ୍ରେସ ହେଇଛି। ଓଡ଼ିଶାର ମ୍ୟାକ୍ସିମମ୍ ପାର୍ଟ କଭର ହେଇଛି ଆଉ ମନସୁନ ଲାଇନ୍ ଟି ଆମର ପାସ୍ କରୁଛି। ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା ଆଉ ସୁନ୍ଦରଗଡ଼ର ମ୍ୟାକ୍ସିମମ୍ ପାର୍ଟ କଭର ହେଇଯାଇଛି ଆଜି ମନସୁନ। ଆଉ କିଛି ଅଂଶ ରହିଛି ଫର୍ଦର ପ୍ରୋଗ୍ରେସ ପାଇଁ, ସ୍ଥିତି ଅନୁକୂଳ ରହିଛି। ଆଗାମୀ 7 ପାଇଁ ଯଦି ଆମେ ଫୋରକାଷ୍ଟ ଦେଖିବା ଆଗାମୀ 24
0: ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10 ବିଦ୍ୟାଳୟ ମନୋନୀତ ଏବଂ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆଜିର ପ୍ରସଙ୍ଗ ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ବିଶ୍ୱର ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜଙ୍ଗଲଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଏବଂ ଏହାପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। 2017 ରେନ୍ ଫରେଷ୍ଟ ପାର୍ଟନରସିପ୍ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା। ଏହିଠାରୁ ପ୍ରତ୍ୟେକ ବର୍ଷ ଜୁନ୍ 22 ବିଶ୍ୱ ବର୍ଷାବଣ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ବଣଜଙ୍ଗଲଗୁଡ଼ିକ ଯୋଗୁଁ ପ୍ରଚୁର ବୃଷ୍ଟିପାତ ହେବା ସହ ବିଶ୍ୱର ପ୍ରାୟ ଅଧାରୁ ଅଧିକ ଜୀବ ଏବଂ ଉଦ୍ଭିଦ ଜଗତ ଆଶ୍ରିତ ହୋଇଥାନ୍ତି। ବର୍ଷାବଣ ହେଉଛି ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷ ସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ, ଅର୍ଥାତ୍ ସେଠାରେ ପ୍ରାୟ 2000 mm ଅଧିକ ବର୍ଷା ହୁଏ, ଫଳରେ ସେଠାରେ ବୃକ୍ଷଲତା ସର୍ବଦା ଚିରହରିତ ରହିଥାନ୍ତି। ବିଶ୍ୱ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଥାଏ। ବର୍ଷାବନକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ, କାରଣ ଏହି ଜଙ୍ଗଲାଞ୍ଚଳ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରନ୍ତି। ପୃଥିବୀରେ ସବୁଠାରୁ ବେଶୀ ପରିଚିତ ଆମାଜନ

0: କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଉଦ୍ଭିଦ ମଧ୍ୟ ଏହି ଜଙ୍ଗଲଗୁଡ଼ିକରେ ଉପଲବ୍ଧ ହୋଇଥାଏ। ତେଣୁ ଏହାକୁ ପ୍ରାକୃତିକ ଔଷଧାଳୟ ବୋଲି କୁହାଯାଇଥାଏ। ବର୍ଷାବଣଗୁଡ଼ିକ ବିଶ୍ୱର ଜଳଚକ୍ରକୁ ନିୟନ୍ତ୍ରଣ କରିଥାନ୍ତି। ସେଠାରେ ଥିବା ବୃକ୍ଷରାଜିଗୁଡ଼ିକର ଅଙ୍ଗାରକାମ୍ଳ ଗ୍ରହଣ ଏବଂ ଅମ୍ଳଜାନ ଛାଡ଼ିବା ଏହି ପ୍ରକ୍ରିୟା ମଧ୍ୟରେ ମେଘ ସୃଷ୍ଟି ପାଇଁ ମଧ୍ୟ ପରିସ୍ଥିତି ଉପୁଜିଥାଏ। ଫଳରେ ଦୂରଦୂରାନ୍ତ ଅଞ୍ଚଳରେ ଏହାର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ। ତେଣୁ ଜଳଚକ୍ର ନିୟନ୍ତ୍ରଣ ଏବଂ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୁଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମନୁଷ୍ୟ ସହିତ ପ୍ରକୃତି ଏବଂ ବର୍ଷାବଣର ନିବିଡ଼ ସମ୍ପର୍କକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। କାରଣ ଆମେ ଗ୍ରହଣ କରୁଥିବା ଅମ୍ଳଜାନ, ପିଉଥିବା ପାଣି, ଖାଦ୍ୟ ଏବଂ ଆମ ସଂସ୍କୃତି ସହ ଏହି ପ୍ରକୃତିଗତ ଜଙ୍ଗଲ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ ଅନ୍ୟ ପ୍ରକାରେ କହିଲେ ଏହି ଜଙ୍ଗଲର ଉପାଦାନ ଆମ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ। ଭାରତରେ ବର୍ଷାବଣର ବ୍ୟାପକତା ଏତେ ଅଧିକ ନଥିଲେ ମଧ୍ୟ ତିନୋଟି ପ୍ରମୁଖ ଅଞ୍ଚଳରେ ଏହାର ସ୍ଥିତି ରହିଛି। ସେଗୁଡ଼ିକ ହେଉଛି ପଶ୍ଚିମଘାଟ ପର୍ବତମାଳା, ଉତ୍ତର ପୂର୍ବ ଭାରତ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହି କ୍ରାନ୍ତୀୟ ଚିରହରିତ ବର୍ଷାବଣଗୁଡ଼ିକ ଭାରତରେ ଜଳବାୟୁ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇଥାନ୍ତି। ତେଣୁ ଏହି ଅଞ୍ଚଳଗୁଡ଼ିକର ସୁରକ୍ଷା ତଥା ଦେଶରେ ଅନ୍ୟାନ୍ୟ ଜଙ୍ଗଲ ସୁରକ୍ଷା ଓ ସୃଷ୍ଟି ପାଇଁ ସରକାର ବହୁବିଧ ପଦକ୍ଷେପ ହାତକୁ ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ କାମ୍ପା, ଗ୍ରୀନ୍ ଇଣ୍ଡିଆ ମିଶନ, ଜାତୀୟ ବାଉଁଶ ମିଶନ, ମିୟାୱାକି ପଦ୍ଧତି ଏବଂ ଏକ ପେଡ଼ ମା କେ ନାମ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। କାମ୍ପା ପାଣ୍ଠି ଉପଯୋଗ ମାଧ୍ୟମରେ ଶିଳ୍ପାୟନ ପାଇଁ ନଷ୍ଟ ହେଉଯାଉଥିବା ଜଙ୍ଗଲ ବଦଳରେ ବ୍ୟାପକ ବୃକ୍ଷରୋପଣ ଏବଂ ପ୍ରାକୃତିକ ଜଙ୍ଗଲ ପୁନରୁଦ୍ଧାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏହା ମାଧ୍ୟମରେ ବର୍ଷାବନ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ଚିରହରିତ ପ୍ରଜାତିର ଚାରାରୋପଣ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ଗ୍ରୀନ୍ ଇଣ୍ଡିଆ ମିଶନ ଜାତୀୟ କାର୍ଯ୍ୟ ଯୋଜନାର ଏକ ପ୍ରମୁଖ ଅଂଶ ପାଲଟିଛି। ଏହା ମାଧ୍ୟମରେ ଦେଶରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ପରିସୀମା ବୃଦ୍ଧି ଏବଂ ଅବକ୍ଷୟମୁଖୀ ଜଙ୍ଗଲ ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ବର୍ଷାବଣ ଏବଂ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବାଉଁଶ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ ହେଉଛି। ଫଳରେ ମୃତ୍ତିକା କ୍ଷୟକୁ ରୋକାଯିବା ସହ ସ୍ଥାନୀୟ ଜୈବ ବିବିଧତା ବଜାୟ ରଖିବାରେ ଏହା ସହାୟକ ହେଉଛି। ସେହିଭଳି ମିୟାୱାକି ପଦ୍ଧତି ଏବଂ ଏକ ପେଡ଼ ମା କେ ନାମ ଅଧୀନରେ କୃତ୍ରିମ ଭାବେ ବର୍ଷାବଣ ତଥା ଚାରାରୋପଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରିବ ଯେ ବର୍ଷାବଣ ସୁରକ୍ଷିତ ରହିଲେ ପୃଥିବୀର ପ୍ରତିଟି ଜୀବ ସୁରକ୍ଷିତ ରହିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ଆସିକେ ତିରୁଭାଲୁର ପରିସ୍ଥିତିର ଅନୁଧ୍ୟାନ କରୁଛନ୍ ତିନି ଜଣ ବରିଷ୍ଠ ଅଧିକାରୀ। ଓକିଲ ମାନଙ୍କର କଲ୍ୟାଣ ପାଣ୍ଠି ନୁ ମିଳୁଥିବା ସାହସ ଟଙ୍କା କେ 40% ବଢ଼ାଲେ ରାଜ୍ୟ ସରକାର। ଆଉ 2026-27 ଶିକ୍ଷା ବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖାର ବାହାରିଲା ପହିଲା ମେଧା ତାଲିକା। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲି ନୂଆଦିଲ୍ଲୀ ନ 2 ଖେପ ବେସାମରିକ ସମ୍ମାନ ସମାରୋହ ଥି ଇ ବଛର ଲାଗି 65 ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଇ ବଛର ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ଦେବା ଲାଗି ଅନୁମୋଦନ ମିଳିଛି। ଇଥି 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଆଉ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପହିଲା ଖେପ ବେସାମରିକ ସମ୍ମାନ ପ୍ରଦାନ ସମାରୋହ ଥି ଗଲା ମାସେ ରାଷ୍ଟ୍ରପତି 66 ଜଣଙ୍କୁ ପଦ୍ମ ପୁରସ୍କାର ଥି ସମ୍ମାନିତ କରିଥିଲେ। ଓଡ଼ିଶାର ଚରଣ ହେମ୍ରମ, ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ଥି ସମ୍ମାନିତ କରାଯିବା। ତାମିଲନାଡୁର ତିରୁବଲ୍ଲୁର ଠାରେ ହୋଇଥିବାର ଏମୋନିଆ ଗ୍ୟାସ୍ ଲିକ୍ ଘଟଣା ଥି ଓଡ଼ିଆ ଶ୍ରମିକମାନଙ୍କର ମୃତ୍ୟୁ ସଂଖ୍ୟା 5 ବଢ଼ିଛେ ବୋଲି ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍। ଦୁର୍ଘଟଣା ଥି 70 ଅଧିକା ଲୋକ ଅସୁସ୍ଥ ହୋଇକରି ମେଡିକାଲନ ଚିକିତ୍ସିତ ହେଉଛନ୍। ଘଟଣା ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବାର ସହିତ ମୃତକମାନଙ୍କର ପରିବାରର ଲୋକର ଲାଗି ରିଲିଫ ପାଣ୍ଠିନୁ 4 ଟଙ୍କା ଲେଖା ସାହାଯ୍ୟ ଘୋଷଣା କରିଛନ୍। ରାଜ୍ୟ ସରକାରଙ୍କର 3 ବରିଷ୍ଠ ଅଧିକାରୀ ଘଟଣା ଜାଗାନ ପହଞ୍ଚିକରି ତଥ୍ୟ ଠୋଲ କରୁଛନ୍। ତାମିଲନାଡୁର ପ୍ରଶାସନ ସାଙ୍ଗେ ତାଲମେଲ ରଖିକରି ଘଟଣା ଥି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସବୁ ପ୍ରକାରର ସହଯୋଗ ଦେବାରକେ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ଶ୍ରମିକମାନଙ୍କର ସାହାଯ୍ୟ ଲାଗି ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସାଙ୍ଗେ ନିରନ୍ତର ଯୋଗାଯୋଗ ଥି ଅଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କର ସାଙ୍ଗେ ଆଲୋଚନା କରିଛନ୍। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ସି ଜୋସେଫ ବିଜୟଙ୍କ ନିର୍ଦ୍ଦେଶ ଥି ଗୋଟିଏ 3-ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଏଥିରେ ଶିଳ୍ପ ସୁରକ୍ଷା ଆଉ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଆଉ ଜନସଂଖ୍ୟା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରହିଛନ୍। ଆମୋନିଆ ଗ୍ୟାସ୍ ଲିକ୍ର ତଦନ୍ତ କରିକରି 24 ଭିତରେ ଅନ୍ତରୀଣ ରିପୋର୍ଟ ଆଉ 3 ଭିତରେ ଚୂଡ଼ାନ୍ତ ରିପୋର୍ଟ ଦେବାରକେ କୁହାଯାଇଛି। ରାଜ୍ୟସଭା ନିର୍ବାଚନ ଥି କ୍ରସ୍ ଭୋଟିଂ ଅଭିଯୋଗକେ ନେଇକରି ସମ୍ପୃକ୍ତ ବିଧାୟକଙ୍କର ବିରୋଧ ଆଗତ ଆବେଦନକେ ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଦେଇଛନ୍। ଗଲା ମାର୍ଚ୍ଚ ମାସେ ହୋଇଥିବା ନିର୍ବାଚନ ଥି ବିଜେଡ଼ି ଆଉ କଂଗ୍ରେସ ତରଫରୁ କ୍ରସ୍ ଭୋଟିଂକେ ନେଇକରି ବାଚସ୍ପତିଙ୍କର ପାଶେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍, ଆବେଦନ ପତ୍ରମାନଙ୍କେ ପ୍ରକ୍ରିୟାଗତ ଭୁଲ ଆଉ ଦଲ ପରିବର୍ତ୍ତନ ବିରୋଧୀ ଆଇନ ଅନୁସାରେ ଜରୁରୀ ପ୍ରମାଣର ଅଭାବ ରହିଛି। ଯେନ୍ ତଥ୍ୟ ଆଧାର ଥି ଆବେଦନ ସବୁ ଦାଖଲ ହୋଇଥିଲା ସେ ତାର କେନ୍ସି ପ୍ରମାଣ ଦାଖଲ ନାଇଁ କରି ବିଜେଡି ତରଫୁ 8 ଆଉ କଂଗ୍ରେସ ତରଫୁ 3 ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଆବେଦନପତ୍ର ଦାଖଲ ହୋଇଥିଲା। ରାଜ୍ୟସଭା ନିର୍ବାଚନ ଥି କ୍ରସ୍ ଭୋଟିଂ ଲାଗି ବିଜେଡି ଆଉ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ହାରି ଯାଇଥିଲେ। ରାଜ୍ୟ କାମ କରୁଥିବାର ଓକିଲମାନଙ୍କର ସାହାଯ୍ୟ ଲାଗି କାର୍ଯ୍ୟକାରୀ ହେଉଥିବାର କଲ୍ୟାଣ ପାଣ୍ଠିନୁ ମିଳୁଥିବା ଟଙ୍କାକେ 40% ବଢ଼ାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇ ବାବଦ ପ୍ରସ୍ତାବକେ ମଞ୍ଜୁରୀ ଦେଇଛନ୍। ବଢ଼ିଥିବା ଟଙ୍କା ଆଧାର ଥି 5 କି ତାନୁ କମ୍ ସମୟ ଲାଗି କାମ କରିଥିବା ଓକିଲମାନଙ୍କର ପରଲୋକ କ୍ଷେତ୍ର ଥି ତାଙ୍କର ପରିବାର ଲୋକକୁ 1,05,000 ଟଙ୍କା ସାହାଯ୍ୟ ମିଳିବା। ତାର ଉତ୍ତରୁ ଫି ବଛରର ଅଭିଜ୍ଞତା ଆଧାର ଥି ସାହାଯ୍ୟ ଟଙ୍କାର ପରିମାଣ ବି ମିଳିବା। 30 କାମ କରିଥିବାର ଓକିଲମାନଙ୍କୁ ଅବସର କି ପରଲୋକ କ୍ଷେତ୍ର ଥି ସବୁନୁ ଅତକା 6,30,000 ଟଙ୍କା ସାହାଯ୍ୟ ଦେବାର ବ୍ୟବସ୍ଥା ରହିଛି। 2021 ଥି ଏହି ସାହାଯ୍ୟ ଟଙ୍କାକେ ବଢ଼ାଯାଇଥିଲା। କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ଥି ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ମନୋନୀତ ହୋଇଛନ୍। ରାଇଜୁ ମୋଟ 20 ବିଦ୍ୟାଳୟକେ ଜାତୀୟ ସ୍ତରୀୟ ମୂଲ୍ୟାଙ୍କନ ଲାଗି ମନୋନୀତ କରାଯାଇଥିଲା। ସେଥିର୍ ଭିତରୁ 10 ବିଦ୍ୟାଳୟ ଇ ମାନ୍ୟତା ପାଇଛନ୍। SHVR ପରିମଳ, ସଫା ପିଇବାର ପାଏନ, ସବୁଜିମା, ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ବାଗିର୍ ଭିନ୍ ଭିନ୍ ମାନଦଣ୍ଡ ଥି ବିଦ୍ୟାଳୟମାନଙ୍କୁ ମୂଲ୍ୟାଙ୍କନ କରାଯାଏସି। ଦେଶର 29 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳନୁ ମୋଟ 191 ସ୍କୁଲ୍କେ ଇ ପୁରସ୍କାର ଲାଗି ବଛାଯାଇଛେ। ବିଜେତା ବିଦ୍ୟାଳୟକେ 1,00,000 ଟଙ୍କା ନଗଦ ପୁରସ୍କାର, ପ୍ରମାଣପତ୍ର ଆଉ 3 ଏକ୍ସପୋଜର ପରିଦର୍ଶନର ସୁଯୋଗ ମିଳିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷା ବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖାର ପହିଲା ମେଧା ତାଲିକା ଆଜି ବାହାରିଛି। ଏଥିରେ ରାଜ୍ୟର 1,78,782 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍। ରାଇଜେ ମୋଟ 287,327 ସ୍ନାତକ ସିଟ୍ ଲାଗି 237,200 ଜଣ ଆବେଦନ କରିଥିଲେ। ଫ୍ରିଜ୍ ବିକଳ୍ପ ବାଛିଥିବାର

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ. ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ. ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ. ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ. ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି. କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କର ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଗତ 12 ବର୍ଷ ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଶାସନ ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିଛି. ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଲକ୍ଷ ଲକ୍ଷ ନାଗରିକଙ୍କର ଜୀବନ ଅଧିକ ସୁଗମ, ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶର ଜନସାଧାରଣ ବିଶେଷ କରି ଗରିବ ବର୍ଗ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସରକାରଙ୍କ ସଫଳତା, ସୁଶାସନ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହି ଲେଖାଟି ଶ୍ରୀ ଗୋଏଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ନୂଆଦିଲ୍ଲୀରେ ଆଜିଠାରୁ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଯୋଗ ଦେଇଛନ୍ତି। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନ ଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳନା

ଚଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରତି ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବ୍ରିକ୍ସ ସମ୍ମିଳନୀ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ ଆଜି ନୂଆଦିଲ୍ଲୀଠାରେ ଇରାନର ପ୍ରତିରକ୍ଷା ବ୍ୟାପାର ଉପସଚିବ ଘାଦେ ନେଜାମିପୋରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଅଗ୍ରଗତି ସମ୍ପର୍କରେ ଉଭୟ ପକ୍ଷ ଏହି ଅବସରରେ ସମୀକ୍ଷା କରିବା ସହିତ ବ୍ରିକ୍ସ ମଞ୍ଚ ଏବଂ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ୱିପକ୍ଷ ସମ୍ପର୍କ ଅଧୀନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାଛଡ଼ା ଶ୍ରୀ ଡୋଭାଲ ଇଥିଓପିଆର ଜାତୀୟ ଗୁଇନ୍ଦା ଓ ସୁରକ୍ଷା ସେବାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିଲିୟନ ଲେମା ଟାଡ୍ସେଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଭାରତ ଇଥିଓପିଆ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଉପରେ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସିଆଇଏସ୍ଏଫ୍ କର୍ମଚାରୀମାନେ ଦେଶର ଅର୍ଥନୈତିକ ସୈନିକ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ସିଆଇଏସ୍ଏଫ୍ର ନୂତନ ମୁଖ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ କୁମାର ଦେଶର ବିକାଶ ଦିଗରେ ଏହି ସୁରକ୍ଷା ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଛନ୍ତି, ଦେଶର ଅଭିବୃଦ୍ଧି ସୁରକ୍ଷିତ ରଖିବା ଦିଗରେ ସିଆଇଏସ୍ଏଫ୍ ଯବାନମାନଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ କୁମାର ସିଆଇଏସ୍ଏଫ୍ ଲାଗି 130 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିଛନ୍ତି। ସିଆଇଏସ୍ଏଫ୍ର ଏହି ନୂତନ ମୁଖ୍ୟାଳୟଟି 75 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମେଜର ଜେନେରାଲ ଅମିର ବାରାମଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଆଲୋଚନା ସମୟରେ ଭାରତ ଇସ୍ରାଏଲ ପ୍ରତିରକ୍ଷା ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଇସ୍ରାଏଲର ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ବାରାମ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଏହି ବୈଠକରେ ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ଅନ୍ତର୍ଗତ ଆଲିଆଗଞ୍ଜର ପୁରାନିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 14 ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ମୃତ ଛାତ୍ରଛାତ୍ରୀମାନଙ୍କର ବୟସ 16-18 ବର୍ଷ ମଧ୍ୟରେ ହେବ। ସେଠାରେ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ପୁଲିସ କର୍ମଚାରୀ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରିବା ସହିତ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର ଦୋଷୀମାନଙ୍କୁ କଦାପି ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜର ଆଲିଗଡ଼ ଓ ଫିରୋଜାବାଦ ଜିଲ୍ଲା ଗସ୍ତକୁ ଅଧାରୁ ବନ୍ଦ ରଖି ମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡ ସମ୍ପର୍କରେ ତଦାରଖ କରିବା ଲାଗି ତୁରନ୍ତ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିଲାଗି ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଚିକିତ୍ସା ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଶ୍ରୀ ମୋଦି ଘୋଷଣା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଉଲାନବାତାରଠାରେ ତାଙ୍କର ମଙ୍ଗୋଲିଆ ପ୍ରତିପକ୍ଷ ବତ୍ସେତ୍ ଶେଗ୍ ବାଟମୁଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ ତଥା ପ୍ରତିଜ୍ଞାବଦ୍ଧ କରିବା ଦିଗରେ ତାଙ୍କର ଏହି ଆଲୋଚନା ସହାୟକ ହେବ। ଏହି ଅବସରରେ ଉଭୟ ନେତା କ୍ଷମତା ନିର୍ମାଣ, ସଂସ୍କୃତି, ଶିକ୍ଷା, ସୁରକ୍ଷା, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଦ୍ୱିପକ୍ଷ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଖଣି ଖନନ, ସ୍ୱଚ୍ଛ ଶକ୍ତି ଏବଂ କୃଷିଭିତ୍ତିକ ପ୍ରକ୍ରିୟାକରଣ ଭଳି କେତେକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ବୈଦେଶିକ ମନ୍ତ୍ରୀ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର ମଙ୍ଗୋଲିଆ ଗସ୍ତ ଶେଷ କରି

0: ଦକ୍ଷିଣ କୋରିଆ ଯିବେ। ସେଠାରେ ସେ ଜେଜୁଠାରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଶାନ୍ତି ଓ ସମୃଦ୍ଧି ଲାଗି ସମ୍ମିଳନୀରେ ନିଜର ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରିପାରିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି ଯୁବପିଢ଼ି ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, କର୍ମଚାରୀ ଭବିଷ୍ୟନୀତି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଏବଂ ଆଞ୍ଚଳିକ କମିଶନର ପ୍ରନୀତ ଯୋଶୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନଙ୍କୁ 011-233-717-117, 233-14444, 233-10481 ଏବଂ 237-171-06 ନମ୍ବରକୁ ଡାଏଲ କରିବାକୁ ହେବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହିତ ସେ ଲେବର ପାର୍ଟିର ନେତା ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ନିଜର ଇସ୍ତଫା ପ୍ରଦାନ ସମ୍ପର୍କିତ ବିବୃତ୍ତି ଜାରି କରିବା ପୂର୍ବରୁ ଷ୍ଟାର୍ମର୍ ଦମ୍ପତି 10 ଡାଉନିଂ ଷ୍ଟ୍ରିଟ୍ରେ ଥିବା ନିଜର ସରକାରୀ ବାସଭବନରୁ ବିଦାୟ ନେଇଥିବା ଜଣାଯାଇଛି। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶ ବୈଦେଶିକ ମନ୍ତ୍ରୀ ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ଶହୀଦ ସ୍ମୃତିଭବନ ଟାଉନ୍ହଲ୍ରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା ପ୍ରଦର୍ଶନୀ ଓ ସୁଶାସନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ସେ ପ୍ରଦର୍ଶନୀର ବିଭିନ୍ନ ମଣ୍ଡପ ପରିଦର୍ଶନ କରି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ।
3: ଓଡ଼ିଶା ସରକାରର 2 ବର୍ଷର ପୂର୍ତ୍ତି, ମୋଦି ସରକାରଙ୍କର 12 ବର୍ଷର ପୂର୍ତ୍ତିରେ ଭଦ୍ରକ ଜିଲ୍ଲା ମିଡିଆ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ଏବଂ ପରାମର୍ଶ ପାଇଁ ଆସିଛି। ଇଏ ଓଡ଼ିଶାର ବିକାଶ ଡବଲ ଇଞ୍ଜିନ୍ର ସାହାଯ୍ୟରେ ଯେଉଁଭଳି ଦ୍ରୁତ ଗତିରେ ବିକାଶ ହେଉଛି, ସେ ବିକାଶ ଓଡ଼ିଶାର ସାଧାରଣ ଲୋକଙ୍କ ପାଖେ ଏବଂ ଭଦ୍ରକ ବାସୀଙ୍କ ପାଖେ ଘରେ ଘରେ ପହଞ୍ଚୁ, ତା ପାଇଁ ଆମେ ବିକାଶର ଧାରା ଓଡ଼ିଶା ସାରା ବୋଲି କରିଛେ। ଆମେ ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ, କୃଷକ ସଶକ୍ତିକରଣ ଏବଂ ଯୁବକମାନଙ୍କର ନିଯୁକ୍ତି ଏବଂ ବିକାଶ ପ୍ରାଥମିକତା ଦେଉଛେ। ଶିଳ୍ପାନୟନ ସହିତ କୃଷି ସଶକ୍ତିକରଣକୁ ବି ଆମେ ଧ୍ୟାନ ଦେଉଛେ ଏବଂ ଆମେ ସାମଗ୍ରିକ ଭାବେ ଏକ ବିକଶିତ ଓଡ଼ିଶା 2036ରେ ଆମ ରାଜ୍ୟର ଅର୍ଥନୀତିକୁ $500 ବିଲିୟନ୍ରେ ପହଞ୍ଚାଇବାକୁ ଏ ସରକାର ଲଗାତାର ଭାବେ ପ୍ରୟାସ ଜାରି ରଖିଛି ଏବଂ ଦେଶର ପ୍ରଧାନମନ୍ତ୍ରୀ ଯେଉଁ ଐତିହାସିକ ରେକର୍ଡ଼ର ଅଧିକାରୀ ହେଲେ 4404 ଦିନର ଲଗାତାର ଲଙ୍ଗେଷ୍ଟ ଇଲେକ୍ଟେଡ୍ ପ୍ରାଇମ୍ ମିନିଷ୍ଟର ହେବାର ସୌଭାଗ୍ୟ ପାଇଲେ ଆମେ ସମସ୍ତେ ଜନକଲ୍ୟାଣ, ଜନବିଶ୍ୱାସ ଏବଂ ଜନଭାଗିଦାରୀର ଏ 12 ବର୍ଷ ସହିତ ଏ 2 ବର୍ଷକୁ ମିଶାଇ ସାଧାରଣ ଜନତାଙ୍କର ଜୀବନ ସହଜ ସରଳ ସୁଖଦ କରିବା ପାଇଁ ପ୍ରୟାସ କରିବା।
2: ଭଦ୍ରକ ସଂସ୍କୃତି ଭବନରେ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର 34 ଲକ୍ଷରୁ ଅଧିକ ଚାଷୀଙ୍କୁ

0: 693 କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଭଦ୍ରକ ଜିଲ୍ଲାର 1,59,317 ଜଣ ଚାଷୀଙ୍କ ଖାତାକୁ 31,86,00,000 ଟଙ୍କା ଜମା ହୋଇଥିବା ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ମୃତ୍ତିକା ସୁରକ୍ଷା ଓ ପରିବେଶ ଅନୁକୂଳ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷର ବିକାଶ ଯାତ୍ରା ଉପରେ ଭଦ୍ରକରେ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ମତ ପ୍ରକାଶ କରିଥିଲେ। ଭଦ୍ରକରେ ଆୟୋଜିତ ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନେ ଭଦ୍ରକରେ ଶୀଘ୍ର ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ହେବ ବୋଲି ସୂଚନା ଦେଇଥିଲେ। ଶୀତଳଷଷ୍ଠୀ ଉପଲକ୍ଷେ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ଉତ୍ସବ ଧୁମ୍ଧାମ୍ରେ ପାଳିତ ହେଉଛି। ବୈଦିକ ରୀତିନୀତି ଅନୁସାରେ ହରଗୌରୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭଦ୍ରକ ଶହୀଦ ସ୍ମୃତି ଭବନରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି, ଜିଲ୍ଲାର 11,25,000 ଅଧିକ ହିତାଧିକାରୀଙ୍କୁ ମୁଣ୍ଡ ପିଛା 10 କିଲୋଗ୍ରାମ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଭଦ୍ରକ ନେହେରୁ ଷ୍ଟାଡିୟମର ଉନ୍ନତିକରଣ ପାଇଁ 23,50,00,000 ଟଙ୍କା ବ୍ୟୟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀର ସୋହଡ଼ା ପଞ୍ଚାୟତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ପ୍ରାୟ 2,50,00,000 ଟଙ୍କା ବ୍ୟୟରେ ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର, ମାର୍କେଟ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଧାମନଗର ବ୍ଲକ କୋଠାରଠାରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲାକୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା ଖେତ୍ ଖମାର କାର୍ଯ୍ୟକ୍ରମ। ପ୍ରଯୋଜନାରେ ଅଛନ୍ତି ଶ୍ରୀ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସୁନିତା ସିଂ, ସହ ଉପସ୍ଥାପକ ରବୀନ୍ଦ୍ର କିଶାନ୍।

0: ସୁକ୍ରଦାଦା
1: ହଇ ଗୁରୁବାରି
0: ଜୁହାର ଦାଦା ଜୁହାର ଜୁହାର
1: ହଇ ଜୁହାର
0: ବସ ଦାଦା
1: ହଇ ଗା ବସଲି ନ
0: ବୋଇଲେ ଆମର ବୈଠିକିଟା ଆରମ୍ଭ କରୁ
1: ହଁ ହଁ
0: ବୋଇଲେ ଚାଷୀ ଭାଇ ବହିନ ମାନେ ଆପଣ ମାନକେ ବି
1: ଜୁହାର
0: ଆଉ ସ୍ୱାଗତ ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ଥି ବୋଇଲେ ଦାଦା
1: ହଇ ଗୁରୁବାରି
0: କେନ୍ତା ଲାଗୁଛେ କହ ତ ତମକେ
1: କେନ୍ କଥା ଗୁରୁବାରି
0: ଇ ଆମର ପରିବେଶରେ ରହିକା ଯେ କେନ୍ତା ଲାଗୁଛେ ଗା
1: କେନ୍ତାରୁ ଲାଗ୍ବା ଦେଖୁଛ ସବୁ ତ ଦିନ ଦୁନିଆ ଖରାପ ହେଇଗଲାନ ଆରୁ କେନ୍ତା କେନ୍ତା କର୍ମା କେନ୍ତା ଚଲ୍ମା ଆଗେ କେନ୍ତା ରହିବା ଦିନ ଦୁନିଆ ଯେ ଠିକ୍ ଠିକ୍ ଜଣା ପଡ଼୍ବାର ନାହିଁ
0: କେନ୍ତା ହେଇଗଲା ଯେନ୍ କହିଲ ଦାଦା କେନ୍ତା ଆଉ ହେବା ଦେଖ ଆମେ ପରେ

0: କମ୍ପ୍ୟୁଟର ଯୁଗର ମୁନୁସାଉ
1: ହଇ ମୁଇଁ କେନେ ମନା କରଲି ଯି
0: ଦିନକେ ଦିନ ଆମେ କେତେ ଉନ୍ନତି କରି କରି ଚାଲିଲାନ ଏଖେନ୍ ଆମକେ ଗଛ ଲତା ବି ଦରକାର ନି ପଡ଼ବାର ସବୁ କାଟିକିରି ସାରିଦେଲା ଆଉ ଆମକେ ଟିକେ ଥଣ୍ଡା ପବନ ଦରକାର ବେଲେ ଏସି ଗୋଟେ ଗୋଟେ ଲଗେଇଦେଲା ଘରେ
1: ହଇ ଆଜିକାଲି ତ ଚାଷୀ ବାସି ସଭିଏ ଏସି ଲଗାଲେନ ନି କାଇଁ
0: କେତେ ଆରାମ ଲାଗ୍ସି ନି କାଇଁ ଏସିରେ ରହିଲେ
1: ହଇ ଏସିରେ ରହିଲେ ସିନା ଭଲ ଲାଗ୍ସି ହେଲେ ଯେନ୍ତା ଲାଇନ୍ ଟିକେ ଭାଗିଦେସି ନି କେନ୍ତା ସେ ସାପ ତାର ଗାତୁ ବାହାରିଛି ନି ହେନ୍ତା ପୁରା ବୁଡ଼ ବୁଡ଼େଇକିରି ବାହାରସନ୍ ଯେ
0: ହଇ ଦାଦା ବୋଇଲେ ତମେ ବି ତ ଏସି ଲଗେଇଥିବ ନ
1: ନି ଲଗେଇଗା ଦେଖୁଛ ଖରା ଶୀତ କାକର ଇନେ ସବୁ କାମ କରବାର ଲୋକ ଇ ଆଉ ସୁଖସୁଖିଆ ବୁଝିନି ଲଗାବାର ନେତେ ବେଶୀ
0: ହଇ ଦାଦା ଆଉ ଇ ଏସିରେ ଯେନ୍ମାନେ ବସୁଛନ୍ ସେମାନେ ଜାଣିଛନ୍ ଯେ ବାହାରକେ ବାହାରିଲେ କେନ୍ତା ଲାଗ୍ସିଟା ନି କାଇଁ
1: ହଇ
0: ଆଉ ଆମର ଯେନ୍ ଭାଇ ବହେନ ମାନେ ଏଖେନ୍ ଭାବୁଛନ୍ ଯେ ଇ ତାପମାତ୍ରାଟା ବଢ଼ିଗଲା ଯେ ଘରେ ଗୋଟେ ଗୋଟେ ଏସି ଲଗେଇଦେଲେ ଆରାମସେ ଶାନ୍ତିରେ ରହିମୁ ବୋଲି ସେମାନେ ବୋଧେ ଇ ସବୁ ବିଷୟରେ ନିହା ଜାଣନ
1: ହଇଗା ଧ୍ୟାନ ନିହା ଦିଅ ଦେଖେ ଯାଏ ଆଉ
0: ପୁରା ନିଆଁଥି ଜଲୁଛେ ଲେଖେ ଲାଗ୍ସିନି କାଇଁ ଖରାକେ ବାହାରବ ବେଲେ
1: ଆଜିକାଲି ଦେଖିନି କୁକୁର ଗିରା ତ ଖରାକେ ବାହାରି ଖୋଜିବାର ଲୋକ ପାଖର କଥା ତ ଛାଡ଼
0: ଯେ ଦାଦା
1: ହଁ ହଁ
0: ଇ ଯେନ୍ ଆମେ ମନେ ବସି ବସି ଯେନ୍ ଏସି କଥା ନି ଭାବସୁ କାଇଁ
1: ହଇ
0: ଏସି ଗୋଟେ ଘିନ୍ମା ଏନ୍ତା କର୍ମା ସେନ୍ତା କର୍ମା ବୋଲି ଯେନ୍ ଭାବୁଥିସୁଁ ହେତ୍କି କଥା ଯଦି ଆମେ ଭାବ୍ତା ଆମ ପ୍ରକୃତି ଲାଗି ଗଛ ଲଗାମା ବୋଲି ହେଲେ ପରିବେଶଟା ବି ଯେନ୍ ଦୂଷିତ ହେଇଯାଉଛି ସେଟା ବି ରକ୍ଷା ପାଇତା ତାର୍ ସାଙ୍ଗେ ସାଙ୍ଗେ ଆମେ ଛାଇ ଟିକେ ପାଇତା ଶୁଦ୍ଧ ବାୟୁ ଟିକେ ବି ପାଇତା
1: ଏନ୍ତା ତ ଭାବିଥିଲେ ନି କେତେ ନି କେତେ କଥା ଅଛେ ଆଉ ସବୁ ସୁରେ ସୁରେ ବଢ଼ିଆ ଲାଗ୍ସି ଶୁନିକା ଯେ ହେଲେ ହେ ବାକିର କେନ୍ ହେଇପାରୁଛେ ଗୁରୁବାରୀ
0: ଏଇଟା ସମୟ ଆଏ ଦାଦା ଦେଖ ଏଖେନ୍ ଯେନ୍ ବର୍ଷା ମାନେ ପଡ଼ି ଆସିବା ଯେ ଏଇଟା ପରେ ଆମର ଜୁନ୍ ମାସ ସରୁ ସରୁ ଜୁଲାଇ ମାସର ପହେଲା ହପ୍ତାହକେ ଆମେ ବନ ମହୋତ୍ସବ ସପ୍ତାହ ପାଳନ କରସୁଁ କାଏଁ
1: ସତେ ତ ଗୁରୁବାରି ମୁଇଁ ତ ଭୁଲି ବୁଲା ଯାଇଥିଲି ନ ବୋଇଲେ ଏଇଟା ନା ସମୟ ଅଛି ନି କେ ବର୍ଷା କେତେବେଳେ କେନ୍ତା ଟିକେ ଟିକେ ଠିପ୍ଲାନ ନି
0: ହଇ ବେଲେ ଖାଲି ହେ ହପ୍ତାଟା ଲଗେଇ ଦେଲେନି ହଏ ଦାଦା ଯେତେବେଳେ ଅବସର ମିଳୁଛେ ଗଛ ଲଗାବାର ଲାଗି ସେତେବେଳେ ଲଗେଇ ଚାଲବାର ଅଛି
1: ବୋଲେ ଦେଖ ତ ଗୁରୁବାରୀ ଆଗେ ଯେନ୍ତା ହେଉଥିଲା ଯେ ଗଛ ଲଗେଇବ କାହା ପାଇଁ କହିଲେ ଯେନ୍ ଗଛ ଲଗାଉଥିଲେ ଆଗର କାଳର ଲୋକମାନେ ଯେ ତାଙ୍କର ନାତି ପୋତି ମାନେ ଖାଉଥିଲେ ଫଲ ମୂର୍ ଯେନ୍ଟା
0: ହଇ ଦାଦା
1: ହେଲେ ଏଥର ତ ସେନ୍ତା ନେଇନ
0: ହଇ
1: ସବୁ ତ ହାଇବ୍ରିଡ଼ ହେଇଗଲାନ ଲଗାବ ବୋଇଲେ ବର୍ଷେ ଦୁଇ ବର୍ଷ ତିନି ବର୍ଷ ନେ ଫୁଲ ଫୁଟିକିରି ଫଲ ଧରି ଦଉଛେ ବୋଲେ ଦେଖ ତ ଆଗୁନୁ କେତେ ପୁରା ସୁଖସୁଖିଆ ସୁବିଧା ମାନେ ହେଇଯାଇଛେ ହେଲେ ଆମର ଲୋକ ବାକ ମାନେ କାହୁନୁ କାହିଁ ପଛେଇ ଯାଇଛନ୍ ଗଛ ଗୋଟେ ଲଗାବାର ଲାଗି ବୋଲେ ଦେଖ ଏଇଟା ନେ ସମୟ ଆହେ ଯେନ୍ଟାକି ଆମର ପୃଥିବୀକେ ବଚାମା ଆମେ ବଚମା ରହେମା ବୋଇଲେ ଗଛ ନିହାତି ଲଗାବାର ଜରୁରୀ ଆଏ
0: ହଇ ଦାଦା
1: ବୋଇଲେ ସେଟା ଯେନି ବି ଗଛ ହେଇଥାଉ ଫୁଲ ହେଉ କି ଫଲ ହେଉ ଆର ଫଲ ଗଛ ଜଗାମା ବୋଇଲେ ସେନୁ ଦୁଇ ପଇସା ବି ପାଇମା ବିକ୍ରି ବଟା ବି କରିପାରମା ଆଉ ଦେଖୁଛ କୁଧା କୁଧା ଲୋକ ବାକ
0: ହଇ ଦାଦା
1: ବୋଇଲେ ଲୋକମାନକେ ବ୍ୟବସାୟିକ ଭିତ୍ତିରେ ବି ଲଗାଲେ କାମ ଭୂତାରେ ଆସିପାରବା ଆମର
0: ହଇ ଦାଦା
1: ପଇସା ଯୁଡ଼େ ବି ଦେଖମା ଆରୁ ଭଲ ବି ରହିମା ପରିବେଶ ବି ଭଲ ରହିବା
0: ଯେନ୍ ଫୁଲଟା ଫୁଟବା ସେଟା ବି ବିକ୍ରି କରିପାରମା ଫଲଟାକେ ବି ବିକ୍ରି କରିପାରମା
1: ନିହାତି ଗୁରୁବାରୀ ବୋଲେ ଆମେ ସବୁକେ ଧ୍ୟାନ ଲଗାମା ଆରୁ କେନ୍ତା ଟିକେ ତାକେ ତିଗଡ଼ମ କର୍ମା ନି କାଏଁ
0: ହଇ ଦାଦା ଇ ତିଗଡ଼ମ କହିଲ ଯେ ଆମର ଭାଇମାନେ ବୁଝିଥିବେ ତ
1: ବୁଝମେ ଗା ବୁଝମେ ମାନେ ଦିମାଗକେ ସବୁଠି ଖେଲାମା କିଏ ନେଡ଼ୁ ଫାଇଦାଟା ହେବା
0: ହଇ ହଇ
1: ଆରୁ ସବୁବେଳେ ନାଫାରେ ଟିକେ ଥିମା ବୋଇଲେ ସିନା
0: ହଇ ଦାଦା
1: ଆରୁ ଏନ୍ତା ଦଫା ସବୁବେଳେ ପଡ଼ୁଥିବା ବୋଇଲେ ମୁସ୍କିଲ ଆଏ
0: ହଇ ଦାଦା ଯେନ୍ତାକି ଆମେ ମାନେ ଆମର ଯେନ୍ ଜମି ମାନକେ ଭଲ ଚାଷବାସ ନି ହେବାର ବୋଇଲେ ଇ ଫଲ ଗଛ ହେଲା କି ଫୁଲ ଗଛ ହେଲା କି ଔଷଧୀୟ ବୃକ୍ଷ ମାନେ ଯଦି ଲଗାମା କି ଶାଗୁଆନ ଗଛ ମାନେ ଲଗାଲେ ବି ତ ଇତାର ଦାମ ବି ବନେ ଅଛି ଦାଦା
1: ହଇ ଗା ହଇ ତୁମେ ତ ଖାଲି ଯେନ୍ ପଇସା ପତର ସେ କେତେ କମା ମାସେ ଚକରେ ରହିଗଲ ନ କଥା ହେଲା ଗଛ ଲଗାବାର
0: ଦାଦା ଇ ଶାଗୁଆନ ଗଛର ବି ଅନେକ ଉପକାରିତା ଅଛି
1: ହଇ ଗା ହଇ ବୁଝିପାରୁଛେ
0: ବୋଇଲେ ଆମେ ଗଛ ଲଗାବାର ସାଙ୍ଗେ ସାଙ୍ଗେ ଆମର ମାଟି ମାର ବି ଯତ୍ନ ନେବାର ଅଛି ନି
1: କାଇଁ ଏଇଟା ଗୋଟେ କଥା
0: ଯେନ୍ ଆମେ ଅନେକ ପ୍ରକାର ରାସାୟନିକ ସାର ମାନେ ମିଳୁଛେ ମାନ ମଞ୍ଛା ଏଖେନ୍ ତ ବୋଲି ଯେନ୍ ସାର କେହିଲେ ଉଠି ଆଣୁଛୁ ଆଉ ଆମର ଜମିଥି ପକେଇ ଦଉଛୁ ନ ବଢ଼ିଆ ଚାଷ ହେବା କି ବଢ଼ିଆ ଦେଖାଯିବା ଗଛଟା ବୋଲି
1: ତ କଥା ହେ
0: ବୋଇଲେ ଦାଦା ଇ ସବୁ ନି କରିକିରି ଆମର ଯେନ୍ ଏଖେନ୍ ଅନେକ ପ୍ରକାର ଫାଣ୍ଡି ଖତ ଇ ବ୍ରହ୍ମଅସ୍ତ୍ର କାଣା କାଣା ସବୁ ଦୁନିଆ ଖତ ସାର ବାହାରିଲାନେ ପ୍ରାକୃତିକ ଖତ ସାର ଯେନ୍ ଆମର ପାଏର୍ ବଗିଚାନୁ ପତର୍ ଝତର୍ ମାନେ ନିଭା

0: କାଟୁଛେ କାଇଁ
1: ଏଟାକେ
0: ବି ତ କେନେ ଗାଢାନେ ପକେଇଦେମା, ଇ ଘରୁ ଯେନ୍ ପନିପରିବା ଚୋପା ମାନେ ବାହାରୁଛେ ସେତାକେ ବି ସେ ଗାଢାନେ ପକେଇ ପକା କରି ତୁପି ଦେମା ଟିକେ କିଛି ଦିନ ବେଲେ ତ ସେଟା ପ୍ରାକୃତିକ ସାର ହେଇଯିବା।
1: ହଇଗା ହଇ, ବଢ଼ିଆ କଥା ତ କହିଲ। ହେଲେ ଦେଖ, ଇସବୁକେ କେନ୍ତା ଦିନେ କାର୍ଯ୍ୟକ୍ରମ ବସାମା, କେନ୍ତା ଶିଖି ହେବା, କେନ୍ତା କରି ହେବାନି କାଏଁ।
0: ହଇ ଦାଦା ବୋଇଲେ ଦାଦା,
1: ହଇଗା ହଇ,
0: ଇ କଥା ମନ୍କେ ଆମର୍ ଆଜ୍ଞା ମାନେ ବି କହିସନ୍,
1: ହଇ
0: ବେଲେ ଆମର୍ ଭାଇ ବହିନ ମାନେ ଶୁଣସନ୍, ଆଉ ନିହାତି ଭାବେ ଆମେ ଆଗ୍କେ ବି ଏଇସବୁ କଥା ମାନେ କହେମା ଆଉ ବୁଝାମା ବି ଆମର୍ ଭାଇ ବହିନ ମାନ୍କେ। ବୋଇଲେ ମୁଇଁ କାଣା କହୁଥିଲି ତମେ ବୁଝିପାରୁଛ ତ?
1: ହଇ ବୁଝି ତ ପାରୁଛେ, ଟିକେ ଅଛି।
0: କଥା ହଉଥିଲେ ତ ଆମର୍ କଥା ବଢ଼ି ବଢ଼ି ଚାଲ୍ସି। ବୋଇଲେ ଦାଦା ମୁଇଁ କାଣା କହୁଥିଲି କି
1: କହୁନ ଗା,
0: ଗୀତ ପଦେ ଅଧେ ବି ଶୁଣତା ବୋଲି।
1: ହେଲେ ଆରୁ ପଚରାବାର କାଁ ଅଛେ ଗୁରୁବାର, ଚାଲୁନ ଆରମ୍ଭ କରିଦେଉ।
0: ହଇ ଦାଦା, ଇ ଗୀତଟା ଶୁଣି ପକଉ।
1: ହଇ ହଇ।

0: ଲୋନ୍ ନେଇଥିଲେ ସେ ଟାଇମରେ 25,000 ଟଙ୍କା ଲୋନ୍ ନେଇଥିଲେ, ତାପରେ ଆମେ ଘରରୁ 10,000 ଟଙ୍କା ମିଶେଇକି 35,000 ଟଙ୍କାରୁ ଗାଡିଟା ନେଇକି ଆସିଲି, ଫାର୍ଷ୍ଟ ଗାଡିଟା। କୋଭିଡ ଯେବେ ଆରମ୍ଭ ହେଲା ଗୋଟେ ମାସ ପରେ
1: ହେଲେ ତାଙ୍କର ରହିବା ଲାଗି ବ୍ୟବସ୍ଥା କେନ୍ତା କରି କରିଛନ୍?
0: ରହିବା ପାଇଁ ମ୍ୟାଡମ ଆମ ଘର ସାଇଡରେ ଗୋଟେ ଅଲଗେଷ୍ଟ ଘର କରିଛୁ, ରାତିରେ ସେ ସେଇଠି ରୁହେ, ଆଉ ସନ୍ଧ୍ୟା ଖାଇବା ଟାଇମରେ ସେ ବାହାର ଗୋଟେ ଆମ ଜାମୁନ ଅଛି,
1: ଚରାବାର ଲାଗି ନେଇଥିସନ୍ କି ସବୁବେଳେ ଆପଣ ଘରେ ରଖିକିରି ହିଁ ଦାନା ପାନି ଖୁଇଥିସନ?
0: ନା ନା ମ୍ୟାଡମ, ଚରିବା ପାଇଁ ତ ନେଇକି ଯାଇ ହେବନି, କାରଣ ଆମେ ତ ଏଇଠି ମଧୁସୂଦନ କଲୋନୀ ରହୁଛୁ, ସେଇଠି ଚରିବା ପାଇଁ ନେଇକି ଗଲେ ଲୋକଙ୍କୁ ହାରାସମେଣ୍ଟ ହେବେ, କିମ୍ବା ରୋଡ ଫୋଡରେ ପ୍ରୋବ୍ଲେମ ଗାଡି ଫାଡି ଚାଲୁଛି, ସେଥିପାଇଁ ଆମେ ସବୁ ବ୍ୟବସ୍ଥା ସେଇଠି ହିଁ କରିକି ରଖୁଛୁ, ଖାଇବା ପାଇଁ ତାକୁ ଗାଧେଇବା ପାଇଁ।
1: ତ ବିଶେଷ କରି ଆପଣ ଯେନ୍ ଗାଈ ମାନକେ କାଣା ଖାଇକା ଯେ ଦେଇଥିସନ୍?
0: ଏଇଠି ତ ବେଶୀ କିଛି ଆମେ ପାଉନୁ, ଚାରା ଆମେ ପାଉ ସେ କୁଟିଟା, ତାପରେ ଚୋକର ଦିଏ, ଆମେ ସତୁ ଫଟୁ ଦିଏ, ଆଉ ଅଟା ରୁଟି ବି ଦିଏ, ଆଉ ତାଙ୍କୁ ଗୋଟେ ଚଣା ଚୁଣି ଆସେ।
1: ଦାନା ମାନେ ଆପଣ ଖାଇକା ଯେ ଦଉଛନ୍, ଯାହା ବି ସେଟା କିଣିକିରି ଆଣିଥିସନ୍ କି କେନ୍ତା?
0: କୁଟି ତ ଆମେ ସେ ପିକଅପରୁ ଏକାଥରେ ଅର୍ଡର କରିକି ଆଣୁ, ତାପରେ ବାକି ସବୁ ଜିନିଷଟା ଆମେ ମାନେ 50 KG ଯୋଉ ବ୍ୟାଗ ହୁଏ ସେଇ ହିସାବରେ।
1: ହେଲେ ଆପଣ ଯେନ୍ ପିକଅପରେ ଏକାଥରେ କିଣିକିରି ଆଣି ଆସୁଛନ୍, ସେଟା ପିକଅପ ପିଛା କେତେ ଟଙ୍କା ଦଉଛନ୍ କି?
0: ସେ କୁଟିଟା ଆମର ହେଇଯାଇଛି ଏବେ, ସେ ସିଜନ ସିଜନ ରେଟ ଆଗକୁ ପଛେ ହୁଏ, ମାନେ 6 ଟଙ୍କାରୁ ନେଇକି ସେ 12-15 ଟଙ୍କା ପର୍ଯ୍ୟନ୍ତ ଯାଏ
1: କିଲୋ ପିଛା।
0: କିଲୋ ପିଛା ବାକି ଏସବୁ ତ ଫିକ୍ସ ଅଛି, ଚୋପଡ ପୋକଡ ରେଟ ସବୁ ଆଉ ବେଶୀ ଅପଡାଉନ ହୁଏ, କିନ୍ତୁ କୁଟିଟା ଅପଡାଉନ ହୁଏ ସିଜନ ସିଜନ। ତାପରେ କୁଟି ଅଲଗା ଅଲଗା ଭେରାଇଟି ବି ଅଛି, ଗାଈକୁ ମାନେ ଭଲ ଜିନିଷ ଦେଲେ ସେ ଟିକେ ଭଲରେ ଖାଇବ, ତା ସ୍ୱାସ୍ଥ୍ୟ ଭଲ ରହିବ, ମାନେ ନରମ ହୁଏ, କିଛି ଗୋଟେ ହାର୍ଡ ହେଇଯାଏ କି ପାଣି ଲାଗିକି ଖରାପ ହେଇଯାଏ, ସେସବୁ ଜିନିଷ ବି, କିନ୍ତୁ ଆମେ ଯେତେ ହେଇପାରେ ତାକୁ ମା ବଢିଆ ରଖିବୁ, ଭଲରେ ଚେଷ୍ଟା କରୁ ରଖିବା ପାଇଁ।
1: ତ ମଣିଷ ହଉ କିମ୍ବା ପ୍ରାଣୀ ହଉ କିମ୍ବା ଗଛ ଲତା ଯାହା ବି ହଉନ୍, ଯେତେବେଳେ ଆମର ଜୀବନ ଅଛି ମାନେ ଆମର ସ୍ୱାସ୍ଥ୍ୟ ଅବସ୍ଥା ଦିନେ ନା ଦିନେ ଖରାପ ହେସି, ତ ସେଇନ୍ତା ଯେତେବେଳେ ଆପଣଙ୍କର ଗାଈର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେସି ବେଲେ ଆପଣ କାଣା କରିଥିସନ୍?
0: ଦେଖ ମ୍ୟାଡମ, ଏବେ କଣ ଅଛି, ଏବେ ଖରା ଦିନ, ଏବେ ତାକୁ ସଫିସିଏଣ୍ଟ ଗାଧେଇବା ପାଇଁ ଜର୍ସି ଗାଈ ପଙ୍କା ସବୁବେଳେ ଚାଲିବ, ନହେଲେ ସେ ରହିପାରିବେନି। ଏଇଠି ଏବେ ଟେମ୍ପରେଚର 40-45 ଡିଗ୍ରୀ ହେଇଯାଉଛି, ଆଉ ସେ ଯଦି ଦେଶୀ ଗାଈ ମାନେ ଚାଲିବେ, ଆଉ କିନ୍ତୁ ଜର୍ସି ଗାଈକୁ ଟିକେ ବେଶୀ ଗାଇଡ କରିବାକୁ ପଡେ, ଆଉ ସେ କୋଉଠି ସ୍ୱାସ୍ଥ୍ୟ ତ ଖରାପ ହୁଏ, ନିହାତି ଫିଭର ହେଇଯାଏ, କେବେ କେବେ କେବେ ଖାଇବନି, ଏସବୁ ଜିନିଷ ଦେଖିବା ପାଇଁ ରେଗୁଲାର ଆମ ଯୋଉ ଚିକିତ୍ସା ସେଣ୍ଟର ଅଛି, କୋଉ ଚିକିତ୍ସା ସେଣ୍ଟର ରାଜନପୁରରେ, ସେଇଠୁ ଆମେ ଡକ୍ଟର ନେଇକି ଆସୁ,
1: ରୋଗ ପ୍ରତିରୋଧକ ଟୀକା ମାନେ ଯେନ୍ ଅଛି ସେ ସବୁ ବି ଦେଇଥିସନ୍ କି?
0: ସେସବୁ ରେଗୁଲାର ଚେକଅପ ହୁଏ, ସେ ସବୁ ଟୀକା ଦିଆ ହୁଏ, ଯେବେ ଗାଈ ପେଟରେ ଯେବେ ଛୁଆ ରହିବ ସବୁବେଳେ ଦିଆ ହୁଏ, ସେ ମାନେ ଡକ୍ଟର ଆସିଲେ ଡକ୍ଟର ନିଜେ ଗାଈକୁ ଦେଖନ୍ତି, ଚେକ୍ କରନ୍ତି ସବୁବେଳେ, ଚେକ୍ କଲା ପରେ ଯୋଉଟା ରିକ୍ୱାୟାରମେଣ୍ଟ ଅଛି ସେଇ ହିସାବରେ ସେ ଗାଇଡ କରିକି ମେଡିସିନ ଦିଅନ୍ତି, ସେ କହନ୍ତି କେତେ ଟାଇମ ଦେବାକୁ ଅଛି, କଣ ଦେବାକୁ ଅଛି, ସେଇ ହିସାବରେ ଆମେ ଦେଇ ନିଜ ହାତରେ କେବେ ଇଏ ହୁଏ, କାରଣ ଗୋଟେ ମନୁଷ୍ୟ ନ କହିପାରିବ ତା ଦେହ ବେଲୁଛି କଣ ହେଉଛି, ଗାଈ ତ କହିପାରିବନି, ତାଙ୍କର ଏକ୍ସପ୍ରେସନ ଆମେ ଯେତିକି ଦେଖୁ ଆମକୁ ବେଶୀ ସେ ଡକ୍ଟର ମାନେ ଦେଖିକି ତାଙ୍କୁ ମେଡିସିନ ଦେଇକି ଦିଅନ୍ତି, ଆମେ ତାକୁ ଦିଅ।
1: ତ ଆପଣ ସବୁବେଳେ ଡକ୍ଟର ଡାକିକିରା ଟ୍ରିଟମେଣ୍ଟ କରେଇଥିସନ୍ କି ପଶୁ ଡାକ୍ତରଖାନା କେ ବି ନେଇଥିସନ୍?
0: ନେଇକି ଯିବାକୁ ପଡେ ଯେବେ ଡକ୍ଟର ଆଭେଲେବଲ ନ ରହିଲେ, ଆଉ ଯଦି ସେଇଠି ପଶୁ ଡକ୍ଟର ଯଦି ଖାଲି ରହିବେ ସେଇଠି ଯଦି କିଏ ରହିବନି, ଆମେ ବାଇକ ନେଇକି ଯାଇ ବାଇକରେ ବସେଇକି ନେଇକି ଆସିଲେ ସେ ଆସିଯାନ୍ତି, ଆଉ ଯେବେ ସେ ଯଦି ଆସିପାରିବେନି, ଯଦି ସେଇଠି ଯଦି ବେଶୀ ପଶୁ ସବୁ ଥିବ ଆମକୁ ଯଦି ଅର୍ଜେଣ୍ଟ ଥିବ ଆମକୁ ନେଇକି ଯିବାକୁ।
1: ତ ଡାକ୍ତର ଆଜ୍ଞା ମାନେ ଯେନ୍ ଟୀକା ହେଲା କି ଔଷଧ ପତ୍ର ଯେନ୍ ଦେଇଥିସନ୍, ସେଟା ମାଗଣାରେ ଦେଇଥିସନ୍ କି ପଇସା ଦେଇକି?
0: ପଇସା ଚାର୍ଜ ହୁଏନି, ମାଗଣାରେ ଦିଅନ୍ତି, ସେମିତି କିଛି

0: স্পেশাল চার্জ মানে এমনি দিচ্ছি না, খালি আমি তো তখন নেই কি ইবা নেই কি আসিবা সেটা গোটে, আউ সেমিতি অলগা মেডিসিন পাইছে কিছু টঙ্কা ফঙ্কা নিয়ে কি নাই, যদি সেইটি যদি অ্যাভেলেবল রহিব তো।
1: ତ ଆଜ୍ଞା ଆପଣ ଯେନ୍ କହିଲେ ଗୁହାଲରେ ରଖୁଛୁ ବୋଲି, ତ ସେ ଯେନ୍ ଗୁହାଲଟା ଆମର ସରକାରଙ୍କ ତରଫରୁ ଯେନ୍ ମିଳୁଛେ ସେଇ ଗୁହାଲଟା କି ଆପଣ ନିଜେ ବନେଇଛନ୍?
0: ନା ଏବେ ପର୍ଯ୍ୟନ୍ତ ତ ସରକାର ପାଖରୁ କିଛି ବେନିଫିଟ ଆମେ ପାଇଲୁ, ସତ କଥା ଏଇଟା ଆମେ ଟ୍ରାଏ ବି କରିନୁ ଏପର୍ଯ୍ୟନ୍ତ। ଏଇଟା ଆମ ନିଜ ଘର ନିଜେ ହାତରେ ସବୁ ତିଆରି ହେଇଛି, ଯେତିକି ପାଉଛୁ ଆମେ ସେଇ ହିସାବରେ ଆମେ ରଖିଛୁ।
1: ତ ଏଇ ଯେନ୍ ଗାଈର ସେବା ଯତ୍ନ କରବାର ଲାଗି ଆପଣ ଲୋକ ରଖିଛନ୍ କି ନିଜେ ସେବା ଯତ୍ନ କରିଥିସନ୍? ଯେତେବେଳେ ଗାଈ ରଖିଛନ୍ ବେଲେ କ୍ଷୀର ତ ନିଶ୍ଚୟ ଭାବେ ପାଉଥିବେ, ତ ଦିନକେ କେତେ ଲେଖା କ୍ଷୀର ପାଇଥିସନ୍?
0: କିନ୍ତୁ ଆଭରେଜ ଯଦି ନେବେ ଦେଶୀ ଗାଈର କ୍ଷୀର ଟିକେ କମ କିନ୍ତୁ କ୍ଷୀର ଭଲ। ଦିନକୁ ଦେଶୀ ଗାଈ ମ୍ୟାକ୍ସିମମ 8-7 liters, ଆଉ ଜର୍ସି ଗାଈଟା ଆମର ଗୋଟେ ଟାଇମକୁ 8-7 liters। ଏଇଟା ଗୋଟେ ଆଭରେଜ ମୁଁ କହିବି, ବାକି ମାନେ ତାଙ୍କୁ ଖାଇବା କଣ ଖାଦ୍ୟ ଦଉଛୁ ଆମେ ତା ଉପରେ ସବୁ ଡିପେଣ୍ଡ କରେ, କେମିତି ରଖୁଛୁ ତାଙ୍କୁ ବାଧା ଫାଦା ରେଗୁଲାର କରୁଛୁ କି ନାହିଁ, ତାଙ୍କୁ ଦିନରେ କେତେ ଥର ମାନେ କଣ କଣ ଅଲଗା ଅଲଗା ଖାଦ୍ୟ ଦେଉଛୁ ଆମେ କ୍ଷୀର କରିବା ପାଇଁ।
1: ତ ଆଜ୍ଞା ଆପଣ ଯେନ୍ ଗାଈକେ ସଫା ସୁତୁରା କରବା ଲାଗି ଯେନ୍ ଗଧଉଛନ୍, ତ ସେଟା ନଦୀ ପୋଖରୀ ନେଇକିରି ଗଧେଇଥିସନ୍ କି ଆପଣ ଘରେ ଗଧେଇଥିସନ୍?
0: ଆମେ ନିଜେ ଘରେ ସେଟଅପ୍ କରିଛୁ ତାକୁ ଗଧିବା ପାଇଁ, ସିନ୍ଟେକ୍ସ ଗୋଟେ ଟାଙ୍କି ଲଗେଇଛୁ, ପାଇପ ପାଣି ମାଧ୍ୟମରେ ଆମେ ତାକୁ ଗାଧାଉ, ନଦୀ ତ ରାଜନପୁରରେ ନାହିଁ ଯିବା ପାଇଁ। ଆଉ ନେଇକି ଗଲେ ମ୍ୟାଡମ୍ ମୁଁ ସେଇଟା କହିଲି ଆଗରୁ ଆପଣଙ୍କୁ କି ରୋଡ଼ରେ ହାରାସମେଣ୍ଟ ହେଇପାରିବ, ଲୋକଙ୍କୁ ଟିକେ ପ୍ରୋବ୍ଲେମ ହେଇପାରିବ, ଆଉ ଗାଡି ଫାଡି ରୋଡ଼ରେ ଚାଲେ ସେଟା ଆମର ତ ମଧୁବନ କଲୋନୀଟା ସିଟି ଭଳିଆ ହେଲାଣି, ସେଥିପାଇଁ ଆମେ ଘରେ ସବୁ ସେଟଅପ୍ କରିଛୁ।
1: ତ ଆପଣ ଯେନ୍ କ୍ଷୀର ପାଉଛନ୍ ସେଟା ଘର ଘର ବୁଲେଇକି ବିକ୍ରି କରୁଛନ୍ କି ଆମର ଯେନ୍ ଆଖର ପାଖର ଭାଇ ବହିନ ମାନେ ଆସିକିରି ଘରୁ କିଣି ନେଉଛନ୍? ଲିଟର ପିଛା କେତେ ଟଙ୍କାରେ ବିକ୍ରି କରୁଛନ୍?
0: ଆମେ 45 ଟଙ୍କା ପର୍ ଲିଟର, ଯିଏ ଆସିକି ଘରେ ନେଇକି ଆଉ ଯାହା ଘରେ ଆମେ ଯାଇକି ଦେଉଛୁ ତାଙ୍କ ପାଇଁ ଆମେ 50 ଟଙ୍କା ପର୍ ଲିଟର।
1: ତ ଆଜ୍ଞା ଆପଣ ଯେନ୍ କହିଲେ ଦିନରେ ଆପଣ ଯେତିକି ବି ଗାଈକେ ଖାଦ୍ୟ ଦଉଛନ୍, ହେଲେ ସେଇ ସବୁ ଖାଦ୍ୟ ଆପଣ ପ୍ରତିଦିନ ଦେଇଥିସନ୍ କି ତାଙ୍କର ରୁଟିନ୍ ବି ବଦଳିଥିସି ଖାଦ୍ୟର?
0: ନା ନା ସେ ସବୁ ପର୍ ଡେ ସେମିତି କ୍ୱାଣ୍ଟିଟି କିଛି ଚେଞ୍ଜ ହେବନି ଆଜ୍ ପର୍ ଡକ୍ଟର ଗାଇଡଲାଇନ୍ସ।
1: ଆଜ୍ଞା
0: ଗାଈର ସ୍ୱାସ୍ଥ୍ୟ କେମିତି ଅଛି ତା ହିସାବରେ ତାକୁ ଖାଇବାକୁ ଦିଆହୁଏ, ସେ ଡକ୍ଟର ରେକମେଣ୍ଡ କରନ୍ତି।
1: ଯେତେବେଳେ ଆପଣଙ୍କର ଗାଈର ସ୍ୱାସ୍ଥ୍ୟ ଭଲ ନଥିସି ସେତେବେଳେ ଆପଣ ତାର ଖାଇବାର ମାତ୍ରା ବି ଟିକେ କମେଇ ଦଉଥିବେ?
0: ଯଦି ସ୍ୱାସ୍ଥ୍ୟ ଯଦି ବେଶୀ ଖରାପ ହେଇଯିବ ଗାଈ କିଛି ଜମା ଖାଇବନି, ସେ ଟାଇମରେ ଆମେ ଗୁଡ଼ ଦିଏ ଖାଇବା ପାଇଁ।
1: ଗୁଡ଼ ଆଉ କାଣା ଦେଇଥିସନ୍?
0: ଗୁଡ଼ ପାଣି ଗୁଡ଼ ଅଏଲ ଡକ୍ଟର ରେକମେଣ୍ଡ କରନ୍ତି, କିଛି ପାଉଡର ଗ୍ଲୁକୋଜ ଟାଇପର ଡକ୍ଟର ରେକମେଣ୍ଡ କରନ୍ତି। ଯଦି ସ୍ୱାସ୍ଥ୍ୟ ଗାଈର ଟିକେ ଖରାପ ହବ ସେ ଜମା ଟିକେ ବି ଖାଇବ, ସେସବୁ ଜିନିଷ ଆଭଏଡ କରିବା ପାଇଁ ଆମକୁ ସପ୍ତାହକୁ ରେଗୁଲାର ଚେକଅପ୍ କରେ।
1: ତ ଆଜ୍ଞା ଆପଣ ଯେତେବେଳେ ଗାଈ ରଖିଛନ୍, ତ ଏଇ ଯେ ଆମର ଜୀବନ ବୀମା ଗାଈ ମାନଙ୍କର କରିଛନ୍ କି?
0: ନା ଏ ଭାବୁଛୁ, କାରଣ ଏବେ ତ 3ଟା ହେଇଛି,
1: ମାନେ ଏଇ ସବୁ କରବାର ଲାଗି ଭାବୁଛନ୍ ନି କାଇଁ?
0: ହଁ ଭାବୁଛୁ, ଏବେ ଧୀରେ ଧୀରେ ସବୁ ରେଗୁଲାରାଇଜେସନ ପାଇଁ ଆମେ ଭାବୁଛୁ।
1: ଆଜ୍ଞା ଗୋପାଳନ ଛଡା ଏଛେନ ଆପଣ ମାନେ ଆଉ କାଣା କାଣା ସବୁ କାମ ଧାମ କରୁଛନ୍ କି ଚାଷବାସ କରୁଛନ୍ ଆପଣ ମାନଙ୍କର ବାଡି ବଗିଚାରେ?
0: ବାଡି ବଗିଚାରେ ସବଜି ଫବଜି ହୁଏ ସିଜନ ହିସାବରେ।
1: ବିଶେଷ କରି ଆପଣ କେନ୍ କେନ୍ ପନିପରିବା ସବୁ ଲଗେଇଥିସନ୍?
0: ଟମାଟୋ ଲଙ୍କା କୋବି ସିଜନରେ ହୁଏ।
1: ବେଲେ ଆପଣ କିଚେନ ଗାର୍ଡେନ ଟାଇପର କରୁଛନ୍ ନି କେଁ?
0: ସେଟା ଆମ ପର୍ସନାଲ ୟୁଜ ପାଇଁ।
1: ବେଲେ ତ ଆପଣଙ୍କେ ବଜାରରୁ ବେଶୀ ପନିପରିବା ବି କିଣି କାଜେ ନି ପଡୁଥିବା?
0: ପନିପରିବା ଏବେ ସବୁ କେମିକାଲ ଜିନିଷ ମିଶା ହଉଛି ସେଥିପାଇଁ ଆମେ କରୁଛୁ, ଆଉ ସେ ଯୋଉ ତା ଯୋଉ ଜିନିଷ ଯେମିତି କୋବି କଲି କୋବିର ଯୋଉ ବଚିଲା ସେ ଗାଈ ପାଇଁ,
1: ଆଜ୍ଞା
0: ସେଟା ଆମର ଲାଭ, ସେଟା ୟୁଜ ହେଇଯାଉଛି ସେଥିପାଇଁ ଆମେ କରୁଛୁ।
1: ତ ଆପଣଙ୍କେ ତ ଏଇ ଯେନ୍ ରାସାୟନିକ ସାର ସବୁ ବି କିଣି କାଜେ ନି ପଡୁଥିବା ଆପଣଙ୍କର ଯେନ୍ ବାଡି ବଗିଚାରେ ଚାଷ କରୁଛନ୍ ସେଥି ପ୍ରୟୋଗ କରବାର ଲାଗି? ଯେତେବେଳେ ଗୋ ପାଳନ କରିଛନ୍ ତ ଆପଣ ସେଇ ଗାଈର ଗୋବର ଖତ ଏଇସବୁ ବ୍ୟବହାର କରିକିରି ଚାଷବାସ କରୁଥିବେ, ବେଲେ ଆପଣ ପ୍ରାକୃତିକ ଉପାୟରେ ଚାଷବାସ କରିକିରି ନିଜର ଘରର ଖାଇବାର ଲାଗି କିଛି ପନିପରିବା ବି ପାଇଯାଉଛୁ?
0: ମାନେ ପାଇଯାଉଛୁ, କମ୍ପ୍ଲିଟ ହେଇପାରୁନି ମାର୍କେଟ ଯିବାକୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଏଥିରେ ଶୁଣିବା ଆଶିକି ଚଳଚ୍ଚିତ୍ରରୁ ଏକ ସନମ ଚାହିଏ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ରଚନା କରିଛନ୍ତି ସମୀର।

ଶ୍ରୋତାନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ବାଜିଗର ଚଳଚ୍ଚିତ୍ରରୁ ବାଜିଗର ଓ ବାଜିଗର ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ୍, ରଚନା କରିଛନ୍ତି ନବାବ ଆର୍ଜୁ।

ଶ୍ରୋତା ବନ୍ଧୁ, ଶୁଣିଥିଲେ ଗୀତ ନୂଆ ଝିଅଟିଏ। ଗୀତଟିକୁ ଗାଇଛନ୍ତି ମହମ୍ମଦ ସାଜିଦ ଏବଂ ରଚନା କରିଛନ୍ତି ରଜନୀ ଶତପଥି। ଶ୍ରୋତା ବନ୍ଧୁ, ପରବର୍ତ୍ତୀ ଗୀତଟି ଶୁଣିବା ତୋ ପ୍ରେମରୁ ମୁଁ ପାଗଳ ଆଲବମ୍ରୁ ଗଜରାତର ଗୀତଟି। ଗୀତଟିକୁ ଗାଇଛନ୍ତି କୁମାର ବାପି ଏବଂ ରଚନା କରିଛନ୍ତି ବସନ୍ତରାଜ ସାମଲ।

ଶ୍ରୋତାବନ୍ଧୁ, ଏଠି ଶେଷ ହେଲା ଝୁମ୍ ତାନାନା କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ସ୍ଥାନ ପାଇଛି ଉସ୍ତାଦ ଅମଜାଦ ଅଲ୍ଲୀ ଖାନଙ୍କର ସାରଦ ବାଦନ ରାଗ ସ୍ୱର ସମୀର।